ଆକାଶବାଣୀ ବାରିପଦା ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 17 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 7 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58

0: ଏଇଠି ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ନିବେଦନ କରିଛନ୍ତି ନରେଶ ଚନ୍ଦ୍ର ଦାସ।

ମଙ୍ଗଳମୟ ପ୍ରାତଃକାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁଙ୍କ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷି ପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ

0: କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗୁନାହିଁ, ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ। ଯଦି ଏପରି ଆଶା କରୁଛ, ପ୍ରଥମେ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କର। ମହାଭାରତ ଯୁଦ୍ଧ ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଅତି ନୀଚ କର୍ମ କଲେ। ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ଶୋଇଥିବା ବେଳେ ସେମାନଙ୍କୁ ହତ୍ୟା କଲେ। ଦ୍ରୌପଦୀ ପୁତ୍ର ଶୋକରେ ବ୍ୟାକୁଳିତ ହୋଇ କାନ୍ଦିବାକୁ ଲାଗିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଯାଇ ଅଶ୍ୱତ୍ଥାମାକୁ ବନ୍ଧନ କରି ପୁତ୍ର ଶୋକରେ ବିଳାପ କରୁଥିବା ଦ୍ରୌପଦୀଙ୍କ ନିକଟକୁ ନେଇ ଆସିଲେ। ଦ୍ରୌପଦୀ ଦେଖିଲେ ଗୁରୁପୁତ୍ର ପଶୁ ଭରି ଦୌଡ଼ିରେ ବନ୍ଧା ହୋଇଛନ୍ତି ଓ ନିନ୍ଦିତ କର୍ମ କରିଥିବା ହେତୁ ମୁଣ୍ଡ ତଳକୁ କରିଛନ୍ତି। ଗୁରୁପୁତ୍ରଙ୍କର ଏପରି ଦୀନ ଦଶା ଦେଖି ସୁଶୀଳା ଦ୍ରୌପଦୀ କରୁଣାର୍ଦ୍ର ଚିତ୍ତରେ ତାଙ୍କୁ ପ୍ରଣାମ କଲେ ଓ ଶୀଘ୍ର ବନ୍ଧନ ମୁକ୍ତ କରିବାକୁ ଅର୍ଜୁନକୁ ନିବେଦନ କଲେ। ଆଖିରୁ ଲୁହ ଗଡ଼ାଇ ଦ୍ରୌପଦୀ କହିଲେ, ହେ ଆର୍ଯ୍ୟପୁତ୍ର, ମୁଁ ଯେପରି ପୁତ୍ରର ମରଣରେ ଶୋକାର୍ତ୍ତା ହୋଇ ବିକଳରେ ରୋଦନ କରୁଛି, ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ, ଯୁକ୍ତିଯୁକ୍ତ, ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟର ଅନିଷ୍ଟ ଚିନ୍ତା ନକରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18 ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ, ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବ୍ରହ୍ମାଙ୍କୁ ଦର୍ଶନ ଦେବାବେଳେ ବ୍ରହ୍ମା ଦେଖିଲେ ବିମାନ ଭିତରେ ପାରିଷଦମାନଙ୍କ ସହିତ ନାରାୟଣ ଅଛନ୍ତି। ସମସ୍ତଙ୍କର ଚାରିଟି ଲେଖାଏଁ ହାତ, ହଳଦିଆ ଲୁଗା ପିନ୍ଧିଛନ୍ତି, କଣ୍ଠରେ ମଣି ଝଟକୁଛି। ଦିବ୍ୟ ସୁନ୍ଦରୀମାନଙ୍କ ସହ ଲକ୍ଷ୍ମୀଦେବୀ ପାଦସେବା କରୁଛନ୍ତି। ବ୍ରହ୍ମା ଏପରି ରୂପ ଦେଖି କୃଷ୍ଣ ଦର୍ଶନ ସୁଖ ଲାଭ କଲେ। ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଙ୍କର ଇଚ୍ଛା ଜାଣି କୃଷ୍ଣ କହିଲେ, ମୁଁ ଶୂନ୍ୟରୁ ଡାକ ଦେବାରୁ ତୁମେ ତପସ୍ୟା କଲ, ତପ ବଳରେ ମୁଁ ଏ ଜଗତକୁ ପାଳନ କରୁଛି। ଭଗବାନଙ୍କ ମୁଖରୁ ଏକଥା ଶୁଣି ବ୍ରହ୍ମା ସ୍ତୁତି କରି କହିଲେ।

0: ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷାଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲ ଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲ ଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ପ୍ରକାର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା

0: ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ, ତେଣୁ ଆପଣମାନଙ୍କର ଚାଷ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି, ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ ଡ୍ରମ୍ରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଥରକରେ 2-3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲ ଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡ଼ି, ଘାସ ମଞ୍ଜି ଏସବୁକୁ କାଢ଼ି ଦିଅନ୍ତୁ। ଡ୍ରମ୍ର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭଲ ଭାବରେ 2-3 ଥର ଧୋଇ ଦିଅନ୍ତୁ। ଏହାପରେ ବିହନକୁ 2-3 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: संप्रति वार्ता श्रूयन्ताम् प्रवाचकः दिव्यानन्द झाः। प्रधानमन्त्री नरेन्द्र मोदी ह्यः आर्थिक परामर्श परिषदः सदस्यैः समं आकारितस्य उपवेशनस्य अध्यक्षताम् अकरोत्। उपवेशने प्रधानमंत्री परिषद सदस्याश्च वैश्विका निश्चितता काले भारतस्य भूयोपि आर्थिक वृद्धिं कर्तुं विभिन्नेषु परामर्शोपायेषु चर्चितवन्तौ। जीवनस्तरं व्यापारं च सुगमी कर्तुं अपि सविस्तरं विचारणा जाता। सदस्यैः भारते विश्वे च पश्चिमैशिया संघर्षेण उत्पन्न प्रभावानाम् अपि आकलनं प्रस्तुतम्। विदेशमंत्री डॉ सुब्रह्मण्यम जयशंकर उक्तवान यत् भारतम नेपालम च सुदीर्घ मुक्त सीमायां सुरक्षा व्यवस्थां प्रवर्तयितुं दृढ़तया सहयोगं कुरुतः। अपि च उभौ देशौ संकटकाले अपि सर्वदैव परस्परं साहाय्यं कुरुतः। नवदिल्ल्यां नेपालस्य विदेशमन्त्रिणा शिशिर खनालेन सह उपवेशने डॉ जयशंकरः अवदत् यत् उभयोः देशयोः सम्बन्धः जीवित जनसम्बन्धस्य सीमापार सम्पर्कस्य पारस्परिक सांस्कृतिक धार्मिक परम्पराणां च सुदृढाधारे विनिर्मितः अस्ति। केन्द्रीयः गृहमन्त्री अमितशाहः अन्ताराष्ट्रिय सीमासु वित्तीय व्यवहारस्य भवन निर्माणस्य सम्पत्तिक्रय विक्रयणस्य च विषये विशेष समवधानतायै आहूतवान्। एषः निर्देशः BSF इति सीमा सुरक्षाबलस्य त्रिपुरा सीमा मुख्यालये गृहमन्त्रिणः अध्यक्षतायाम् आकारिते पूर्वोत्तर राज्य सीमा क्षेत्र विषयके सम्मेलने प्रदत्तः। गृहमंत्री विगत 5 वर्षाणां भूमि लेखानां परीक्षणाय अपि निर्दिष्टवान्। CBSE इति केन्द्रीय माध्यमिक शिक्षा परिषद अंक सत्यापनार्थं पुनर्मूल्यांकनार्थं च आवेदन समर्पणाय अंतिमां तिथिं जून मासस्य 7 दिनांक पर्यन्तं अग्रे सारितवती। परिषदा उक्तं यत् विद्यार्थिनः अद्य मध्यरात्रिं यावत् स्वावेदनानि अर्पयितुम् अर्हन्ति। इतः पूर्वम् आवेदन समर्पणाय अंतिमा तिथिः अस्य मासस्य 6 दिनांकः एव आसीत्। प्रियाः श्रोतारः, संस्कृत जगता सम्बद्धैः विभिन्नैः क्रियाकलापैः संवलितस्य संस्कृत साप्ताहिकीति विशिष्ट कार्यक्रमस्य प्रसारणम् आकाशवाण्याः FM गोल्ड प्रवाहिकातः अद्य मध्याह्ने 1:30 वादनतः भविष्यति। भवन्तः सर्वे यथाकालं श्रोतुं प्रभवन्ति।

0: भारतीयर्तु विज्ञान विभागेन अनुमितं यत् अद्य तटीय कर्णाटक माहे केरलेषु मूसलाधार वृष्टिः भविष्यति। पूर्वोत्तर राज्यानां अधिकतर भागेषु आभ्यन्तरीण कर्णाटके, गोवायां, तमिलनाडौ, पुदुच्चेर्यां, अण्डमान निकोबार द्वीप समूहे च श्वः पर्यन्तं प्रबल वृष्टिः संभावना अस्ति। सम्प्रति क्रीडावार्तासु जापाने भारतस्य अन्तरष्टादशवयोवर्गीय पुरुषदलेन एशिया चषक हॉकी स्पर्धा मालिका जिता। निर्णायके द्वन्द्वे भारतेन जापानं 4-1 इति अंकांतरालेन पराजितम्। उपराष्ट्रपतिः सीपी राधाकृष्णन्, प्रधानमंत्री नरेन्द्र मोदी च उत्तम प्रदर्शन परकम् एतं विजयम् अभिलक्ष्य भारतीय हॉकी दलं वर्धापितवन्तौ। गोवायां भारतेन सैफ महिला पादकन्दुक नायक स्पर्धा श्रृंखला विजिता। निर्णायके द्वन्द्वे भारतेन बांग्लादेशः 3-0 इति अंकांतरालेन पराजितः। ध्यानास्पदम् अस्ति यत् भारतेन षष्ठवारं एषा श्रृंखला जिता। अपरतः नव चण्डीगढ़े भारत अफगानिस्तानयोः एकमात्र क्रिकेट निकष स्पर्धायाः प्रथम दिनस्य क्रीडा समाप्ति पर्यन्तं भारतेन क्रीडकत्रयस्य हानिपूर्वकं 68-300 धावनांकाः अर्जिताः। अद्य भारतं इतः अग्रे क्रीडिष्यति। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ସମୟ 7:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି 7:25 ପ୍ରଚାର କରିବୁ କାକଳି। ହ୍ୟାଲୋ ବାରିପଦା, 8:15। ଦିନ 12:00 ଶୁଣିବେ ଝୁମର ଗୀତ, ଭକ୍ତି ଗୀତ 6:00। ସୁଗମ ସଙ୍ଗୀତ ଆଜି 6:15, 6:30 ସୂଚନା ଓ ସମ୍ବାଦ। ଆଦିବାସୀ ସଙ୍ଗୀତ କ୍ରମରେ ଆଜି କୋଲ ଗୀତ ଶୁଣିବେ ରାତି 7:00। ରାତି 7:30 ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମଟି ଆମକୁ କୁହନ୍ତୁ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8:00। ରାତି 8:30 ଶୁଣିବେ ଆଲୋଚନା, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଆଲୋଚକ ନୀଳକଣ୍ଠ ମିଶ୍ର। ଗୀତ ଅତୀତ ରାତି 8:40। ରାତି 10:00 ଆଜି ମୋ ମୟୂରଭଞ୍ଜ ଏକକ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍କାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର 2 ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପଭି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି

0: ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13ଟି ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକରେ 5ଟି, ଝରିଗାଁ ବ୍ଲକରେ 6ଟି ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ଭି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ମାସ ବୃଦ୍ଧି କରାଯାଇଛି। 14ରୁ 15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1ରୁ ଆରମ୍ଭ ହୋଇଥିଲା। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳିଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟାଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥୋ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଛାଡ଼ ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏ ତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି ତାହା

0: ହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନାଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା ୟୁପିଆଇ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ

ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ କହିଛନ୍ତି ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ରାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡୀଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଆଇଏଟିଏ କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370+ ବିମାନ କମ୍ପାନୀକୁ ନେଇ ଆଇଏଟିଏ ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଆଇଏଟିଏର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ୍ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲ୍ର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀ

0: ଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ବର୍ଷ ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ୍ ହାସଲ କରିଛି। 7 ବର୍ଷ ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ପ୍ରଚାର କରୁଛୁ କାକଳି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

0: ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି ନୁହେଁ କି ପିଲାଏ? କେତେ ସୁନ୍ଦର କହିଲ ଆମର ମାଟିମା, ପୁଣି ଆହୁରି ସୁନ୍ଦର ଆମର ଭାଷା ଆଉ ସାହିତ୍ୟ। ତେବେ ଏହି ପରିପ୍ରେକ୍ଷୀରେ ଶୁଣ ସୁନ୍ଦର କବିତାଟିଏ, ତମମାନଙ୍କୁ କହୁଛନ୍ତି ମେନକା ମହାନ୍ତି।
1: ଆମ ଜନ୍ମଭୂମି ଏଇ ଓଡ଼ିଶା, ସବୁଠୁ ସୁନ୍ଦର ଓଡ଼ିଆ ଭାଷା, ସବୁଠୁ ସୁନ୍ଦର ଓଡ଼ିଆ ଭାଷା। ଏ ବି ସି ଡି ର ଚାଲିଛି ହାୱା, ହଜାଇ ଦେଉଛି ଆମ ଅ ଆ, ହଜାଇ ଦେଉଛି ଆମ ଅ ଆ, ହଜାଇ ଦେଉଛି ଆମ ଅ ଆ। ମମି ଡାଡି ଡାକ ପୁଣି ଅଙ୍କଲ, ତହିଁରେ ନାହିଁ ବାପା ମାଆର ମୂଲ, ତହିଁରେ ନାହିଁ ବାପା ମାଆର ମୂଲ। ବିପଥଗାମୀ ଏ ଜାତି ଆମର, ସଂସ୍କାର ନାମରେ କୁସଂସ୍କାର, ସଂସ୍କାର ନାମରେ କୁସଂସ୍କାର। ନିଜ ପରିଚୟ ଦେବାକୁ ଲାଜ, ପରାସ୍ତ ହେବ କି ନିଜ ମଗଜ, ପରାସ୍ତ ହେବ କି ନିଜ ମଗଜ। ନିଜ ସଂସ୍କୃତି ସଭ୍ୟତା ଛାଡ଼ି, ମରିଚିକା ପଛେ ଯାଏ ଦୌଡ଼ି, ମରିଚିକା ପଛେ ଯାଏ ଦୌଡ଼ି। ବୁଝିନି କିଛି ସେ କ'ଣ କରୁଛି, ନିଜ ସର୍ବନାଶ ଡାକି ଆଣୁଛି, ନିଜ ସର୍ବନାଶ ଡାକି ଆଣୁଛି। ଭାଷା ଜାଗରଣ ନାହିଁ ତା ପ୍ରାଣ, ସଭ୍ୟ ବୋଲାଇବ କେଉଁ କାରଣ, ସଭ୍ୟ ବୋଲାଇବ କେଉଁ କାରଣ। ଭାଇ ଭଉଣୀ ଏ ସଂକଳ୍ପ ନେବା, ଭାଷାକୁ ନୂତନ ଜୀବନ ଦେବା, ଭାଷାକୁ ନୂତନ ଜୀବନ ଦେବା।
2: ଶୁଣିଲ ତ ପିଲାଇ ସୁନ୍ଦର କବିତାଟିଏ, ଏଥର ଶୁଣ ତାଙ୍କରି ମୁହଁରୁ ସୁନ୍ଦର କାହାଣୀଟିଏ। କାହାଣୀର ନାଁ ହେଲା ଭଙ୍ଗା ସିଲଟ।
1: ପାଞ୍ଚ ବର୍ଷର କୁନି ଝିଅ ଟିକିଲି ବାପାଙ୍କୁ ଫୋନ କରି କହିଲା, ଏ ବାପା ତୁମେ କୋଉଠି ଅଛ, ବୋଉ ମୋତେ ପିଟୁଛି। ବାପା ଛାଉଣିରେ ବସି ଜଳଖିଆ ଖାଉଥିଲେ। ଝିଅର କାନ୍ଦ ସ୍ୱର ମିଶା କଥା ଶୁଣି ଭାରି ମନ ଦୁଃଖ କଲେ। ବାପା ଫୋନ ଉଠାଇ କହିଲେ, ମା ଟିକିଲି କ'ଣ ହେଲା, ତୋ ବୋଉ କାହିଁକି ତତେ ମାରିଲା? ବାପା ମୁଁ ପରା ମୋ ସିଲଟ ଭାଙ୍ଗି ଦେଇଛି କାଲି। କେମିତି ଭାଙ୍ଗିଲୁ ମା? ମୋ ହାତରୁ ଖସି ପଡ଼ିଲା ବାପା, ମୋ ହାତରୁ ଖସି ପଡ଼ିଲା। ହଉ ତୁ କାନ୍ଦ ନା ମା, ମୁଁ ଘରକୁ ଗଲେ ତୋ ପାଇଁ ବହୁତ ସାରା ସିଲଟ ନେଇଯିବି। ମାଟି ସିଲଟ ଭାଙ୍ଗିଗଲା ତ ଯାଉ, ତୋ ବୋଉ କାହିଁ, ତାକୁ ଟିକେ ଫୋନ ଦେଲୁ, ସେ ପଡ଼ିଶା ଘରକୁ ଯାଇଛି ବାପା। ମୁଁ ଲୁଚାଇ ଫୋନ କରିଛି, ତୁମେ କହିବନି ବୋଉକୁ, ନହେଲେ ସେ ମୋତେ ବେଶୀ ପିଟିବ, ବୁଝିଲ ବାପା? ହଁ ଆସିଲା ବେଳେ ସିଲଟ କଥା ଭୁଲିବନି ଯେମିତି, ମୋ ସାଙ୍ଗମାନଙ୍କୁ ଏଇ କଥା ମୁଁ ଆଜି କହିଦେବି। ହଁ ଲମା ନେବି, ତୁ ଜମା ବ୍ୟସ୍ତ ହନା। ଟିକିଲି ଫୋନ ରଖିଦେଇ ଆଖିରୁ ଲୁହ ପୋଛି ଦେଲା। ବାପା ତ ବହୁତ ଦୂରରେ ଦେଶ ସେବାରେ ରହିଛନ୍ତି, ବାପାଙ୍କ ସ୍ନେହରୁ ସେ ବଞ୍ଚିତ ରହୁଛି, ଭାବି ଭାବି ମନ ଦୁଃଖରେ ବସିଥାଏ। ଅନନ୍ୟା ପୁରୁଣା ସିଲଟଟେ ଧରି ଆସି କହିଲେ, ଚାଲ ଚାଲ ଖାଇ।

0: ସ୍କୁଲକୁ ଯିବୁ, ଟିକିଲି ସୁନା ପିଲାଟି ପରି ସ୍କୁଲକୁ ଗଲା ପୁରୁଣା ସିଲଟଟି ଧରି। ଭିତରେ ଭାରି ଖୁସି ହେଉଥାଏ, ଆଜି ବାପା ସାଙ୍ଗରେ କଥା ହୋଇଛି, ମନରେ ତାର ଅଫୁରନ୍ତ ଆନନ୍ଦ। ସାଙ୍ଗମାନେ ପଚାରିଲେ, କାଲି ତ ତୋର ସିଲଟ ଭାଙ୍ଗି ଯାଇଥିଲା, ଏ ସିଲଟଟା ପୁଣି କେଉଁଠୁ ଆଣିଲୁ? ବୋଉ, ରମୁ ଭାଇ ପାଖରୁ ପୁରୁଣା ସିଲଟଟା ମାଗି ଆଣି ଦେଇଛି। ଆରେ ତୁମେମାନେ ସମସ୍ତେ ଶୁଣ, ମୋ ବାପା କହିଛନ୍ତି ସେ ଆସିଲେ ମୋ ପାଇଁ ବହୁତ ସାରା ସିଲଟ ଆଣିବେ, ତାହେଲେ ତୁ ଆମକୁ ଦବୁ ତ? ହଁ ହଁ, ନିଶ୍ଚୟ ଦେବି। ଦିନ ପରେ ଦିନ, ମାସ ପରେ ମାସ ଗଡି ଚାଲିଥାଏ। ଶିଶିର ବାବୁ ବ୍ୟସ୍ତ ହେଉଥାନ୍ତି, ଘରକୁ ଯିବା ପାଇଁ ଚାହୁଁଥାନ୍ତି, ଯାଇପାରୁନଥାନ୍ତି, ମନ ଭାରି ଗୁଡ଼ାଇ ହେଉଥାଏ, କିନ୍ତୁ ନାଚାର, ଛୁଟି ମିଳିଲେ ତ ଯିବେ। ଝିଅ କଥା ଭାବି ଆଖିରୁ ଲୁହ ଗୋଡାଉଥାନ୍ତି, ଛୋଟ ପିଲାଟିକୁ ଆଶା ଦେଇଛନ୍ତି, ସେ ବାଟ ଚାହିଁ ଝିଅ ମୋର ଦୁଃଖ କରୁଥିବ, ଭାବନାର ଶେଷ ନାହିଁ। ଷ୍ଟାଫ୍ ମାନେ ଆସି ଶିଶିର ବାବୁଙ୍କୁ କହିଲେ, କମାଣ୍ଡର ନିର୍ଦ୍ଦେଶ ଦେଇଛନ୍ତି, ସୀମାକୁ ଯିବାକୁ ହେବ। ଶିଶିର ବାବୁ, ଆପଣ କାହିଁକି ଚିନ୍ତିତ ରହିଛନ୍ତି? ଏ ପରା ଆମ ଦେଶର କଥା, ହସି ହସି ଦେବୁ ମଥା। ତା ଶୁଣି ଭୋକିନା କାନ୍ଦି ଉଠି ଶିଶିର କହିଲେ, ଛୋଟ ଝିଅଟି ମୋର କାନ୍ଦି କାନ୍ଦି ଫୋନ କରି କହିଥିଲା ମୋ ପାଇଁ ସିଲଟ ଆଣିଦେବ, ତା ବୋଉ ତାକୁ ପିଟିଲା, ସିଲଟ ଭାଙ୍ଗିଦେଲା ବୋଲି ସେ ଭଙ୍ଗା ସିଲଟରେ ଲେଖୁଛି ପରା। ସମସ୍ତେ ଶୁଣି ଭାରି ଦୁଃଖ କଲେ, ସଂସାର ଛାଡ଼ିଯିବାର ଦୁଃଖ ଯିଏ ଅନୁଭବୀ ସେ ହିଁ ତାର ମହତ୍ତ୍ୱ ଜାଣିବ। ସମସ୍ତେ କର୍ମସ୍ଥଳ ଉପରକୁ ଚାଲିଲେ, ଛାଉଣି ପଡ଼ିଲା, ଖିଆପିଆ କଲେ, ଅସ୍ତ୍ରଶସ୍ତ୍ର ସଜାଡ଼ି ବାହାରିଲେ, ହାତରେ ବନ୍ଧୁକ, ସୀମା ବିବାଦକୁ ନେଇ ଶତ୍ରୁପକ୍ଷ ଯୁଦ୍ଧ କରୁଛନ୍ତି, ଯୁଦ୍ଧ ଚାଲିଲା ଉଭୟ ପକ୍ଷରେ, କିଛି ସୈନ୍ୟ ଖଣ୍ଡିଆ ଖାବରା ହେଲେ, ଆଉ କିଛି ମୃତ୍ୟୁବରଣ କଲେ, କିନ୍ତୁ ଶିଶିର ବାବୁ ସ୍ୱର୍ଗକୁ ସିଲଟ କିଣିବାକୁ ଚାଲିଗଲେ। ଖବର ଶୁଣି ଟିକିଲି ବାପା ବାପା କହି କାନ୍ଦି କାନ୍ଦି ଗଡ଼ୁଥାଏ, ବୋଉ ବାହୁନି ବାହୁନି କାନ୍ଦୁଥାଏ, ମୁଁ ପିଟିଲି ବୋଲି ବାପାଙ୍କୁ ଫୋନ କରି କହୁଥିଲୁ ପରା ମା, ଏବେ ଆଉ କାହାକୁ କହିବୁଲୁ ମା, କେବେ ଆଉ କାହାକୁ କହିବୁଲୋ। କି କରୁଣ ଦୃଶ୍ୟ, ଦେଖଣା ହାରି ଦେଖୁଥାନ୍ତି ଶବକୁ, କେଫିନରେ ପୁରାଇ ସରକାରୀ ଗାଡ଼ି ଆଣିକି ଛାଡ଼ି ଦେଇଗଲେ। କର୍ମଚାରୀମାନେ ବି ଆସିଥାନ୍ତି, ଦେଶ ପାଇଁ ଶହୀଦ ହୋଇଛନ୍ତି, ତାଙ୍କ ଶେଷକୃତ୍ୟରେ ଶୋକ ପ୍ରକାଶ କରୁଥାନ୍ତି, ଦୁଃଖରେ ମ୍ରିୟମାଣ ସମସ୍ତେ ହୋଇପଡ଼ିଥାନ୍ତି। ଜେଜେମା କହୁଥାଏ କାନ୍ଦି କାନ୍ଦି, ତୋ ବାପାକୁ ସିଲଟ ଆଣିବାକୁ କହୁଥିଲୁ ପରା, ମହାକାଶ ପରି ବଡ଼ ସିଲଟ ଆଣିଦେବଲୋ ତୋ ପାଇଁ, ତୁନି ହୋଇଯା ମା ଟିକିଲି ତୁନି ହୋଇଯା। ସେ ସିଲଟଟିକୁ ଯୋଡ଼ି ସାଇତି ରଖି ନୀତି ଦେଖେ, ପାଠ ପଢି ଯାଏ, ମନ ଦେଇ ପାଠ ପଢେ, ତାର ଲକ୍ଷ୍ୟ ବାପାର ନାମ ରଖିବ, ବଡ଼ ହେଲା ସରକାର ତାକୁ ପାଠ ପଢ଼ାଇଲେ, ଓଏଏସ୍ ଅଫିସର ହେଲା। ସେଇ ଭଙ୍ଗା ସିଲଟଟିକୁ ଯୋଡ଼ି ତା ବାପା ଫଟୋ ତଳେ ସଜାଇ ରଖିଛି, ସବୁଦିନ ଦୁଇ ବୁନ୍ଦା ଲୁହ ଢାଳି ତା ବାପା ଚରଣ ଧୁଏ, ପ୍ରତିଜ୍ଞା କଲା ସେ ଭଙ୍ଗା ସିଲଟକୁ ଯୋଡ଼ି ବାପା ଭଳି ମୁଁ ଦେଶ ସେବା କରିବି, ଝିଅ ଆଜି ବଡ଼ ଅଫିସର ହେଲା। ମା ଜେଜେମା ତାକୁ ବିବାହ କରିବାକୁ କହିଲେ ମନା କରିଦେଲା, ପ୍ରତିଦିନ ଶୂନ୍ୟ ମନଟିକୁ ନେଇ ପିଲାଦିନର ଘଟଣାବଳୀକୁ ପୁନରାବୃତ୍ତି କରେ, ବାପା ତ ସ୍ୱର୍ଗକୁ ସିଲଟ କିଣିବା ପାଇଁ ଗଲେ, ତା ଜୀବନରେ ସେମିତି ଦିନ ନ ଆସୁ, ମୋହମାୟାରେ ଆବଦ୍ଧି ହୋଇ ନ ରହି ସ୍ୱାଧୀନ ଭାବରେ ଜୀବନ କଟାଇବା ଖୁବ୍ ଶ୍ରେୟ, ମାନବର ସେବା କରିବା ପାଇଁ ଆଗଭର ହେଲା। ସେଇ ଭଙ୍ଗା ସିଲଟରୁ ତା ଜୀବନର ଆତ୍ମକାହାଣୀ ଲେଖିଲା, ନୂତନ ପରିଚୟ ତିଆରି କଲା, ବହୁତ ନାମ କମାଇଲା। ସେଇ ଭଙ୍ଗା ସିଲଟରୁ ସେ ଆଜି ସୁନାମ ଧନ୍ୟା ଅଫିସରରେ ପରିଗଣିତ ହେଲା, ନୂତନ କାହାଣୀ ଯୋଡ଼ିଲା ଏଇ ଭଙ୍ଗା ସିଲଟରୁ।
1: ପିଲାଏ, ଭଙ୍ଗା ଗଢା ଏଇ ଜୀବନ, ତାକୁ ସଜାଡ଼ିବାକୁ ହେଲେ ଅମାପ ଧୈର୍ଯ୍ୟ ସହିତ ଆପ୍ରାଣ ଉଦ୍ୟମର ଆବଶ୍ୟକତା ରହିଛି ନିଶ୍ଚିତ ଭାବରେ।
2: ଖାଲି କଣ ସେତିକିରେ ପିଲାଏ, ଜୀବନରେ ଦୁଃଖ ଆସିଲେ କେବେ ବି ଆମେ ଭାଙ୍ଗି ପଡିବାନି, ବରଂ ସାହସର ବସା ବାନ୍ଧି ଆଗେଇ ଯିବା, ତେବେ ସିନା ସଫଳତାର ଶୀର୍ଷ ସୀମାରେ ଆମେ ପହଞ୍ଚି ପାରିବା। ଯେମିତି ଏଇ ଭଙ୍ଗା ସିଲଟକୁ ପାଥେୟ କରି କୁନି ଝିଅ ଟିକିଲି ତାର ସ୍ୱପ୍ନକୁ ସାକାର କରିପାରିଛି।
1: ତେବେ ପିଲାଏ, ଆଉ ଗୋଟିଏ କଥା ମନେ ରଖ, ସବୁରି ସଫଳତା ପଛରେ ରହିଛି ପିତାମାତାଙ୍କର ଆଶୀର୍ବାଦ। ଆଜୀବନ ସେମାନଙ୍କର କଥା ମାନିବ, ସେମାନେ ପରା ଆମ ଜୀଅନ୍ତା ଠାକୁର।

0: ତୁମ ପାଇଁ ସୁନ୍ଦର ନାଟକଟିଏ ଅଛି।
1: ତେବେ ଶୁଣ ନାଟକ, ମିଲ୍ଲିର ପାଠ ପଢା, ଏବେ ଖୁସି ତ?
2: ଏ ମନୁ, କଣ କିତକିତ ଖେଳ ଖେଳୁଛୁ ମ? ଆ ଗୋଟେ ବଢିଆ ଖେଳ ଖେଳିବା।
3: କି ଖେଳ?
2: ପଣିକିଆରେ ପଦ୍ୟାନ୍ତ। ମୁଁ ପଣିକିଆକୁ ନେଇ ପଦ୍ୟ କହିବି, ତୁ ବି କହିବୁ। ଯିଏ ଠିକ ପଦ ଉପଦ ପକେଇ ନ ପାରିବ ସେ ବାଜି ଖାଇବ।
3: ହଉ ଠିକ ଅଛି, ତୁ ଆଗ ଆରମ୍ଭ କର।
2: ହଁ ଆରମ୍ଭ କଲି।
4: ସଜନା ଗଛରେ ଛୁଇଁ।
2: ହଁ ତା ପଟ ତୁ କହ।

0: ମତେ ଟିକେ ତମ ସାଙ୍ଗରେ ଖେଳଉ ନା।
1: ତୁ ଖେଳିବୁ ଆସୁନୁ, ଏଇଠି ବସ। ଆମେ ଯେମିତି କହୁଛୁ ତୁ ସେମିତି କହ। ହଁ, ଏଥର ମୋ ପାଳି, ମୁଁ କହୁଛି।
0: କଣ କହିବି, ତୁ କହିଦଉନୁ।
1: ମୁଁ ତ କହିଦେବି, ତୁ ଖେଳିବୁ କଣ, ତୁ ମନକୁ କହିବୁ ନା।
0: ଏ ମୁନୁ, କାହିଁକି ବେକାଟରେ ତାକୁ କହୁଛୁ ଯେ, ସେ ତ ଜମା ବହି ଛୁଇଁନି, ପଣିକିଆ ତ ଯାଇ କୋଉଠି।
1: ବୁଝିଲୁ ମିଲି, ପଣିକିଆ ନ ଜାଣିଲେ ଏ ଖେଳ ଖେଳି ହବନି।
0: ମିଲି, ତୁ କାହିଁକି ଆମ ସାଙ୍ଗରେ ସାଙ୍ଗ ହବାକୁ ଚାଲି ଆସିଛୁ କହିଲୁ। ତୁ ତ ମୋଟେ ପାଠ ପଢିନୁ, ଯିଏ ପାଠ ପଢିନାହାନ୍ତି ତାଙ୍କରି ସାଙ୍ଗରେ ଯା ସାଙ୍ଗ ହବୁ।
1: ଛୋଟ ପିଲାଟାକୁ ଏମିତି କାହିଁ କହିଲୁ, ସେ କାନ୍ଦିଲା।
0: ଆରେ ସେ ତ ପାଠ ପଢିନି, ସେ କଥା ତ କହିଲି, ସେ କାନ୍ଦିଲେ ମୁଁ କଣ କରିବି ଯେ।
1: ହଉ ଛାଡ଼, ଆମେ ଖେଳିବା।
0: ହଁ, ଏଥର କାହା ପାଳି।
1: ମୋ ପାଳି, କହୁଛି ଶୁଣ।

0: ନାଟକ ସବୁ ଶୁଣିଲ। ଖାଲି ଶୁଣିଲେ ହେବନି ପିଲାଏ, ଏଥିରୁ କ'ଣ ସବୁ ତମେ ଶିଖିଲ ଚିଠି ଲେଖି ଜଣାଇବ। ତେବେ ଆଜି ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କାକୁଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ବିଶ୍ୱାସ।

0: ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ
1: ନମସ୍କାର।
0: ସ୍ୱର୍ଣ୍ଣପ୍ରଭା ଭଉଣୀ କେମିତି ଅଛନ୍ତି? ଆପଣଙ୍କ ଅଞ୍ଚଳରେ ପରିବେଶ କେମିତି ବର୍ତ୍ତମାନ?
1: ପରିବେଶ ସେମିତି ସବୁ ପରିବେଶ ସବୁଆଡେ ଖାଲି ଗରମ ଗରମ, ଖରାର ତେଜ ପ୍ରକୋପ ଆଉ ଗରମ ଲାଗୁଛି ଆଜ୍ଞା, କାହିଁ ବି ଭଲ ଲାଗୁନି। ତ ସବୁ ପରିବେଶ ସେମିତି ଅଛି ଖାଲି।

0: ଶୀତ ଦିନ ଯେତେବେଳେ ଅଧିକ ଶୀତ ହୁଏ ଆମେ କହୁ ସାଧାରଣତଃ ଯେ ଶୀତ ବହୁତ ପଡୁଛି, ଯାହାକି ଅତି ଅସହ୍ୟ ହେଇଯାଉଛି।
1: ସବୁ ଶୀତ ହେଲେ ବି ସେଟା ବି ବହୁତ ଶୀତ, ବହୁତ ଶୀତ, ସମସ୍ତେ ବହୁତ ଥଣ୍ଡା, ସେଇଟା ବି ସମସ୍ତଙ୍କର ଚିନ୍ତା। ତ ଯାହା ଯୋଉ ଋତୁରେ ଯାହା ହେବା କଥା ହବ, କିନ୍ତୁ ଯୋଉଟା ଅଧିକ ଟିକେ ହଉଛି ଟିକେ ସହି ହଉନି ଆଜ୍ଞା। ଆମ ତ ସେଥିପାଇଁ ବି ଆମେ ଦାୟୀ, ମଣିଷ ମାନେ ଦାୟୀ, ଏଇଟା
0: ଆଜ୍ଞା
1: ଯାହା ଆମେ କରିଛୁ ସେଇ ଫଳ ଭୋଗୁଛୁ ଏବେ ବର୍ତ୍ତମାନ। ତ
0: ନିଶ୍ଚିତ। କୁହନ୍ତୁ ତେବେ ସ୍ୱର୍ଣ୍ଣପ୍ରଭା ଭଉଣୀ, କଣ ଶୁଣେଇବେ ଆପଣଙ୍କୁ ହେଲା ବାରିପଦ କାର୍ଯ୍ୟକ୍ରମରୁ?
1: ଗୀତ ଶୁଣିବା ଆଜ୍ଞା, ଓଡ଼ିଆ ଚଳଚ୍ଚିତ୍ରର ବାଜି ବଇଁଶି ନାଚି ଘୁଙ୍ଗୁରର ଗୀତ ଶୁଣିବା, ସେଇଟା ଟାଇଟିଲ୍ ଗୀତ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇଟା ସମସ୍ତଙ୍କୁ ଉତ୍ସର୍ଗ କରିବା ଆଜ୍ଞା ଆପଣଙ୍କୁ। ତାପରେ ଆମର ଅଛନ୍ତି ରବୀନ୍ଦ୍ର ମେହେର, ମୁରଲୀ ମେହେର, ସୁବଳ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଏମିତି ଆଉ ବହୁତ ଶ୍ରୋତାଙ୍କ, ଆଉ ବାରିପଦାର ବି ଯେତେ ଶ୍ରୋତା ଭାଇ ଭଉଣୀ ଅଛନ୍ତି, ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ଏଇ ଗୀତଟି ଡେଡିକେଟ୍ କରିବା ଆଜ୍ଞା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ଧନ୍ୟବାଦ ଆଜ୍ଞା, ନମସ୍କାର
0: ନମସ୍କାର।

0: ତ
1: ଆଚ୍ଛା
0: ମତେ ବହୁତ ଭଲ ଲାଗୁଛି। ଏମିତି ଆମେ ଅଳ୍ପ କହିବା, ଭଲ କହିବା, ଗ୍ୟାପ ରଖିକି ଫୋନ କରିବା, ଆମେ ଅନ୍ୟମାନଙ୍କୁ ସୋସାଇଟିକୁ ମେସେଜ ବାଣ୍ଟିବା, ପୂର୍ବରୁ ଆମେ ବି ଆଗ ନିଜେ ସଚେତନ ହବା, କାହିଁକି ଜ୍ଞାନ ଆଜିକାଲି ଉପଦେଶ ନବାକୁ କେହି ପସନ୍ଦ କରୁନାହାନ୍ତି। ଆମେ ସେଟା ଲଗେଇବା କାର୍ଯ୍ୟରେ, ତାପରେ ଅନ୍ୟମାନଙ୍କୁ ସେଇଟା ଆମ ଉପକାର ହଉଛି, ସେ ତାଙ୍କ ଉପରେ ଡିପେଣ୍ଡ କରୁଛି ନା। ଗୋର କଳିଯୁଗ ନା।
1: ଗୋର କଳି କାଳ
0: ମୁଁ ଶୁଣିବି ଏଥରକ ଆପଣ ତ ପୁରା ବଜେଇବେ, ମୁଁ ଜାଣିଛି। ସନ୍ତାନର କହୁଛି ମୁଁ ମଥା ସିନ୍ଦୁର, ମୋ ଫ୍ୟାମିଲିକୁ, ଚିନୁକୁ, ଆଉ ବାସ୍ ମୋ ନିଜକୁ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦଉଛି ଯାହାକି
0: ଥ୍ୟାଙ୍କ ୟୁ।
1: ଆକାଶବାଣୀକୁ
0: ପୁଣି
1: ଫୋନ
0: ଫୋନ
1: କଲେ।
0: କରିବି ଅଗଷ୍ଟ ଆଡକୁ। ଠିକ ଅଛି,
1: ଧନ୍ୟବାଦ।
0: ଓକେ ସାର୍, ରହିଲି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଆଜ୍ଞା ନମସ୍କାର। ହଁ ଆଜ୍ଞା, ମୁଇଁ କରମସାନୀ ସାହୁ କହୁଛେ, ଗ୍ରାମ ଚରଙ୍ଗ ମୁଣ୍ଡା ପୋଷ୍ଟ ଲାଗୁ ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼।
1: କରମସାନୀ
0: ଆଜ୍ଞା,
1: କେମିତି ଅଛନ୍ତି ଭାଇ?
0: ମୁଁ ଭଲ ଅଛି ଆଜ୍ଞା, ଆପଣମାନେ କେମିତି ଅଛନ୍ତି?
1: ଆମେ ମଧ୍ୟ ଭଲ ଅଛୁ କରମସାନୀ ଭାଇ। ଆପଣ କଣ କରନ୍ତି?
0: କିଛି ନାହିଁ ସାର୍, ମୁଁ ଘରେ ଅଛେ।
1: ଆପଣଙ୍କ ଅଞ୍ଚଳରେ ଗରମର ପରିମାଣ କେତେ ହଉଛି?
0: ଗରମ ତ ବେଶୀ ଗରମ ହଉଛି, ଖରା ତ 42-43 ଡିଗ୍ରୀ ଅଛି ଆଜ୍ଞା ଆମର ଆଡ଼େ।
1: କଣ 24 ଘଣ୍ଟା ଗରମ ହଉଛି ମାନେ ରାତି ଦିନ ସବୁବେଳେ? ଆପଣଙ୍କ ଅଞ୍ଚଳରେ ଆଗକୁ କଣ ସବୁ ପର୍ବପର୍ବାଣି ଅଛି?
0: ପର୍ବପର୍ବାଣି
1: ଆଚ୍ଛା କୁହନ୍ତୁ ତେବେ କରମସାନୀ ଭାଇ, କଣ ଶୁଣେବା ହେଲବାର ପ୍ରିୟ କାର୍ଯ୍ୟକ୍ରମରୁ?
0: ଆଜି ଗୀତ ଆମର ଆଜି ମଥୁରା ବିଜୟ କେତେ ବଜାଉ ବୋଇତିରେ ରାଧା ବୋଲି ଲିଚି ଲିଚିକା।
1: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଆଜ୍ଞା ପହିଲା ଯେତିକି ସମସ୍ତେ ପହିଲା ଆପଣଙ୍କୁ ଯେତିକି ସମୟ ଆଜ୍ଞା, ପଣ୍ଡିର ଶୋଭନ କୁମାର ସାହୁ, ଚୈତନ୍ୟ ପଟେଲ, ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ସେବାରାମ ମେହର, ରବୀନ୍ଦ୍ର ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ପଞ୍ଜିହାର, ହରେଶ ପରିବା, ଆମର ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜୟଗୋପାଲ ବେହେରା, କିଶୋର ପଟେଲ, ଲିଙ୍ଗରାଜ ମେହର, ଶଙ୍କର ମେହର, ଲାଗୁ ପାତ୍ର, ବିଚା ଗୋପାଳ, ଉତ୍ସବ ଗୈ, ଚିତ୍ରସନ ସବର, ମନୋଜ ପଟେଲ, ଶ୍ୟାମସାଗର ସାହୁ, ସିମଞ୍ଚଲ ସବର, ଆକାଶ ସାହୁ, ବିକାଶ ସାହୁ, ରାଧାକାନ୍ତ ଭୋଇ, ଭକ୍ତିଚରଣ ଭୋଇ, ରାଜେନ୍ଦ୍ର ଭୋଇ।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା,
1: ନମସ୍କାର।

0: हेलो।
1: तो आया नमस्कार।
0: नमस्कार सुबल भाई।
1: हाँ धन्यवाद आया। मुझे सुबल कुमार साहु गौदनी ग्राम पोस्ट पंडी भाया विजयपुर जिला आज्ञा।
0: ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ମୁଇଁ ବି ଏକଦମ ବଢିଆ ବିନ୍ଦାସ ଫାଷ୍ଟ କ୍ଲାସ ଅଛେ ଆଜ୍ଞା।
0: ଆପଣଙ୍କ ଅଞ୍ଚଳରେ କଣ ସବୁ ଚାଲିଛି ଏବେ?
1: ଆମର ଅଞ୍ଚଳରେ ଇହାଦେ ବେଲେ ଆଜ୍ଞା ଆଉ କାଣା ଚାଲିଛେ ଆଜ୍ଞା, ଆମର ଧାନକଟା ଚାଲିଛେ।
0: ଆଚ୍ଛା, ଧାନକଟା ସରିନି?
1: ଧାନକଟା ଅମଲ ଚାଲିଛେ ଆଜ୍ଞା, ପ୍ରାୟ ସରି ସରି ଆସିଲାନ ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଗାଁରେ ରଥଯାତ୍ରା ଆସୁଛି, ତା ପୂର୍ବରୁ ଆସୁଛି ରଜ, ପାଳନ କରନ୍ତି ନା ନାହିଁ ରଥଯାତ୍ରା?
1: ଆମର ଗାଁରେ ଆଜ୍ଞା ରଥଯାତ୍ରା ହୁଏ, ଆଉ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଆଜ୍ଞା, ମାନେ ରଥ ତିଆରି କାମଟା ଏବେ ବି ଚାଲିବ ଏବେ।
0: ଆଚ୍ଛା, ଯେଉଁଦିନ ପୁରୀରେ ରଥଯାତ୍ରା ହୁଏ, ବଡ ଦଣ୍ଡରେ ରଥ ଟଣା ହୁଏ, ଠିକ ସେଇଦିନ ଆପଣଙ୍କ ଟଣା ହୁଏ ନା ତା ପରଦିନ ନା କଣ କେମିତି?
1: ନା ଆଜ୍ଞା, ଆମର ଗାଁରେ ବି ସେମିତି ହୁଏ ଆଜ୍ଞା।
0: ପୁରା ସେମିତି କରନ୍ତି ନାଇଁ?
1: ଆଜ୍ଞା
0: ଓଡ଼ିଆ ଜାତିର ମହାପ୍ରଭୁ,
1: ଆଜ୍ଞା ଆଜ୍ଞା,
0: ତାଙ୍କର ଯେଉଁ ନୀତିକାନ୍ତି ସେସବୁ ରହିଛି, ସେଇ ଅନୁସାରେ ଆପଣଙ୍କ ଗାଁରେ ମଧ୍ୟ ପାଳନ କରନ୍ତି?
1: ହଁ ଆଜ୍ଞା, ସେମିତି ହୁଏ ଆଜ୍ଞା।
0: ରଜ ପର୍ବରେ କେମିତି ଦୋଳି ଖେଳିବା ବା ସେସବୁ କିଛି ଆପଣଙ୍କ ଅଞ୍ଚଳରେ ହୁଏ କି?
1: ନା ରଜ ପର୍ବ ତ ଆମର ଅଞ୍ଚଳରେ ତ ନେଇ ହୁଏ ତ ଆଜ୍ଞା, ସେଟା ଆମର ବେଶୀକିରି କଣ ପୂର୍ବାଞ୍ଚଳରେ ସେ ଆମର ଏଇ ଜାଗାରେ କମ୍ କମ୍ ହେସି ଆଜ୍ଞା, ହେଲେ ବି ବହୁତ କମ୍ ହେସି। ଯୋଉଟା ଆମର ଭୂମି ଦହନ ରଜ ସେଟାକି ଆମେ ମାନସୁ ଆଜ୍ଞା, ଆଉ ଆମର ହଲ ଲଙ୍ଗଲ ଟିକେ ନେଇ କରୁ ଆଜ୍ଞା।
0: ଆଚ୍ଛା ଆଚ୍ଛା, ସଂକ୍ରାନ୍ତି ଯେହେତୁ ଆପଣମାନେ ପାଳନ୍ତି,
1: ହଁ ଆଜ୍ଞା, ଆମେ ପୂର୍ବପୁରୁଷ ମାନିଛନ୍ତି ତ ଆମେ ବିଷୟରେ ମାନୁଛୁ ଆଜ୍ଞା।
0: କଣ ଶୁଣିବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ହେଲୋ ବାରିପଦାରେ ଦତ୍ତ ଆଜ୍ଞା, ଆଜିକି ତ ଗୋଟିଏ ଶୁଣାଲେ, ଯେହେତୁ ଆମର ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଆସିଗଲାନ ଆଜ୍ଞା, ତାର ପୂର୍ବରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତାଙ୍କର ଉଦ୍ଦେଶ୍ୟରେ ଗୋଟେ ଭଜନ ଶୁଣେଇଦେବେ ଆଜ୍ଞା, ଭକ୍ତଶାଳର ଯେକୌଣସି ଗୀତ ଗୋଟେ ଶୁଣେଇଦେବେ ଆଜ୍ଞା।
0: କୁହନ୍ତୁ ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଗୀତଟା ଡେରିକେଟ ସ୍ପେଶାଲ ଡେରିକେଟ ଆପଣଙ୍କୁ ଦତ୍ତ ଆଜ୍ଞା, ଶ୍ରୋତାଙ୍କ ନାଁ ଟିକେ ନେବା ଆଜ୍ଞା। ହରେଶ କୁମାର ପରୁଆ, ଯଶନ୍ତ ପାଇକ, କରମସାନୀ ଭାଉ, ଚୈତନ୍ୟ ପଟେଲ, ଚିତ୍ରସେନ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, ମନୋଜ କୁମାର ପଟେଲ, ମୁରଲୀ ମେହର, ସେବାରାମ ମେହର, ରବୀନ୍ଦ୍ରନାଥ ମେହର, ଦେବରାଜ ମେହର, ଲିଙ୍ଗରାଜ ମେହର, ସତ୍ୟରାମ ମେହର, ପ୍ରଭାକର, ଦୀକ୍ଷା ଉପାଲ, ଚୁମକି କୁସୁମ, ଗୀତାଞ୍ଜଳି ସାହୁ, ସୌଦାମିନୀ ସେନାପତି, ଆନନ୍ଦ ମେହର, ନାରାୟଣ ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ଆହୁରି ଆଜ୍ଞା ବାରିପଦା ଯେତିକି ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତ ଡେରିକେଟ ଆଜ୍ଞା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣୁଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାର କହୁଛି। ହ୍ୟାଲୋ।
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର
1: ବାପି ଭାଇ କହୁଥିଲି, କାଣି ମହୁଲି ମୁଣ୍ଡାବଣି ଷୋଡ଼ିଆ ପଦା।
0: ବାପି ଭାଇ କେମିତି ଅଛନ୍ତି?
1: ଭଲ ଅଛି।
0: କଣ ସବୁ କରୁଛନ୍ତି ଆଜି? କଣ ସବୁ ପ୍ଲାନ କରିଛନ୍ତି? କଣ କୁହନ୍ତୁ।
1: ମୁଁ ଆମର ବାରିପଦା ରେଡିଓ ଷ୍ଟେସନର ସମସ୍ତ କର୍ମକର୍ତ୍ତାଙ୍କୁ ହ୍ୟାପି ରଜ ଜଣାଉଛି।
0: ଆଚ୍ଛା, ରଜର ଅବ୍ୟବହିତ ପୂର୍ବରୁ ଆପଣ ସମସ୍ତ କର୍ମକର୍ତ୍ତାଙ୍କୁ ରଜର ଶୁଭେଚ୍ଛା, ନାଇଁ କି? ଆପଣଙ୍କୁ ମଧ୍ୟ ସମାନ ଭାବରେ ଶୁଭେଚ୍ଛା ଜଣାଉଛୁ। କୁହନ୍ତୁ, କଣ ସବୁ ପ୍ରସ୍ତୁତି କରିଛନ୍ତି?
1: ରଜରେ କାକରା ପିଠା କରାହବ, ଆଉ ରଜ ସଜବାଜ ଦୋଳି ଝିଅ ପାଇଁ କରାହେଇଛି, ଆଉ ଗଛରେ ବାନ୍ଧି ଦିଆହେଇଛି।
0: ତେବେ ଦୋଳି ବନ୍ଧା ସରିଲାନି?
1: ଆଜ୍ଞା ଭାଇ, ମୋ ଝିଅ ଟିକେ କଥା ହବ।
0: ଆଚ୍ଛା, କିଏ କହୁଛନ୍ତି? ନମସ୍କାର, ଦିବ୍ୟକା ଟିପିରିଆ। ଦୀପକ ଟିପିରିଆ କଣ କରନ୍ତି? ଆଚ୍ଛା, ତେବେ ତୁମେ ଭବିଷ୍ୟତର କଣ ଲକ୍ଷ୍ୟ ରଖିଛ ଦୀପକା? ଆଚ୍ଛା, ଡାକ୍ତର ହବ। ତାପରେ ତୁମ ବାପା ମାଙ୍କୁ ଚିକିତ୍ସା କରିବ? ବହୁତ ବଡ ଲକ୍ଷ୍ୟ, ଏବଂ ତୁମର ଲକ୍ଷ୍ୟ ମଧ୍ୟ ସଫଳତା ଲାଭ କରୁ, ସଫଳତାର ଶୀର୍ଷରେ ତୁମେ ପହଞ୍ଚ। ହଁ, ଆମେ ଏତିକି ଆଶା କରୁଛୁ। ତେବେ ଦିବ୍ୟକା, କଣ ଶୁଣିବା ପାଇଁ ଚାହୁଁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଗୀତଟି କଣ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଖକନ ଟିକିଆ ଯଶୋଦା।

0: ସେଇ ରଜରେ ଆପଣ ନିଶ୍ଚିତ ଭାବରେ ଘରେ ରହିବେ। କୁହନ୍ତୁ ତେବେ ଚିନ୍ମୟ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲାବାରି ପ୍ରଦ କାର୍ଯ୍ୟକ୍ରମରେ? ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମାମା ମିଶ୍ରଙ୍କୁ ଅବଭିୟସ୍ଲି, ଆଉ ଆପଣ ମାନେ ସମସ୍ତଙ୍କୁ, ବାରିପଦା ଟିମ୍କୁ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ ଫୋନ୍ କଲେ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ।
1: ଆଜ୍ଞା।

0: ଆକାଶବାଣୀ ବାରିପଦାର କହୁଛି।
1: ଚିନ୍ମୟ କହୁଥିଲି ଜୟପୁରରୁ।
0: ଜୟପୁରରୁ ଚିନ୍ମୟ ଭାଇ କହୁଛନ୍ତି, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। କଣ କରନ୍ତି ଆପଣ?
1: ଗଭର୍ଣ୍ଣମେଣ୍ଟ ଓଡ଼ିଶାରେ।
0: ଆଉ କିଛି ଲକ୍ଷ୍ୟ ରଖିଛନ୍ତି କି ଆଗକୁ, ଯେମିତିକି ଆଉ ଟିକେ ଭଲ ଜବ୍ ଗୁଡେ କରିବେ, ସେଭଳିଆ କିଛି ଏମ୍ ଅଛି କି ଆପଣ?
1: ଆଗକୁ ବଢିବା ପାଇଁ
0: ନିଶ୍ଚିତ ଭାବରେ। ତେବେ ଆପଣଙ୍କର କଣ ଲକ୍ଷ୍ୟ ରଖିଛନ୍ତି?
1: ଇଞ୍ଜିନିୟରିଂ ତ କରିଛି, ମୋ ହିସାବରେ ମତେ ଜବ୍ ମିଳିଲେ ମୁଁ ବହୁତ ଖୁସି କାମ କରିଥାନ୍ତି।
0: ଆଚ୍ଛା ଆଚ୍ଛା, ତେବେ ଆପଣ ଯୋଉ ଜବ୍ ରେ ଅଛନ୍ତି ସେଥିରେ ଖୁସି ଅଛନ୍ତି?
1: ଚଳିବ।
0: ଆସୁଛି ରଜ ଆଗକୁ, କୁହନ୍ତୁ ରଜ କେମିତି ଆପଣଙ୍କ ଅଞ୍ଚଳରେ ପାଳନ ହୁଏ?
1: ବହୁତ ଭଲ ଭାବରେ, ବହୁତ ବଡ ଆକାରରେ ପାଳନ କରେ।

ଏଇଠି ସେ ସ୍କୁଲରୁ ଅନୁରୋଧର କାର୍ଯ୍ୟକ୍ରମ ହେଲୋ ବାରିପଦା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଅଶୋକ କୁମାର ଦତ୍ତ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା, ସମୟ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ଏଇଠି ଶେଷ କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଥିଲେ ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀ। ଆକାଶବାଣୀ ବାରିପଦା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସମୟ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଖାଦ୍ୟ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ, ଏକଥା ସତ। ହେଲେ ସେ ଖାଦ୍ୟ ପୋଷକ ତତ୍ତ୍ୱରେ ଭରପୁର ତଥା ବିଶୁଦ୍ଧ ହୋଇଥିବା ଦରକାର, ନହେଲେ ଏହାର ସୁଫଳ ମିଳିବ ନାହିଁ। ଯଦି ଆମେ ଅପମିଶ୍ରିତ ତଥା ଅଶୁଦ୍ଧ ଖାଦ୍ୟ ଖାଇବା, ତେବେ ଆଜିର ସମୟରେ ବଦଳି ଯାଉଥିବା ଜୀବନଶୈଳୀ ତଥା ଖାଦ୍ୟ ରୁଚି ଆମକୁ ଅନେକ ସମୟରେ ସମସ୍ୟାରେ ହିଁ ପକାଉଛି। ଆମେ ଆଜିକାଲି ପାଟି ସୁଆଦିଆ, ତେଲ ମସଲା, ରଙ୍ଗଯୁକ୍ତ ଖାଦ୍ୟ ତଥା ଫାଷ୍ଟଫୁଡ୍, ଜଙ୍କଫୁଡ୍ ଖାଇବା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କ୍ଷଣିକ ପାଇଁ ହୁଏତ ଆମକୁ ଖୁସି ଦେଉଛି, ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେଣୁ ବିଶୁଦ୍ଧ ଖାଦ୍ୟର ଗୁରୁତ୍ୱ ତଥା ଖାଦ୍ୟର ସୁରକ୍ଷା ସମ୍ପର୍କରେ ସଚେତନ କରିବା ପାଇଁ ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏମିତିରେ ଦେଖିବାକୁ ଗଲେ ବିଶୁଦ୍ଧ ତଥା ସୁରକ୍ଷିତ ଖାଦ୍ୟ ସମସ୍ତଙ୍କର ଅଧିକାର। ତେବେ ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା, ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ। ଆଲୋଚନା କରିଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ। ଆମର କାର୍ଯ୍ୟକ୍ରମକୁ ପ୍ରଥମେ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ ଯେ ଆମେ ଖାଦ୍ୟ ସୁରକ୍ଷା କହିଲେ କଣ ବୁଝିବା?
1: ଖାଦ୍ୟ ସୁରକ୍ଷା ଅର୍ଥ ହେଉଛି ଉପଭୋକ୍ତାମାନଙ୍କ ପାଖକୁ ପହଞ୍ଚୁଥିବା ଖାଦ୍ୟ ସ୍ୱଚ୍ଛ, ଭେଜାଲ ମୁକ୍ତ, ଗୁଣବତ୍ତା ସମ୍ପୂର୍ଣ୍ଣ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ସୁନିଶ୍ଚିତ କରିବା।
0: ଆଜ୍ଞା, ତେବେ ଏହା କାହିଁକି ଜରୁରୀ ଏବଂ କେତେ ଜରୁରୀ?
1: ବହୁତ ସୁନ୍ଦର ପ୍ରଶ୍ନ ଏଇଟା। ଖାଦ୍ୟ ସୁରକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖାଦ୍ୟ ଜନିତ ରୋଗ ଓ ଖାଦ୍ୟ ବିଷାକ୍ତକୁ ରୋକିବା, ଭେଜାଲ ଓ ଅସୁରକ୍ଷିତ ଖାଦ୍ୟରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା।
0: ଆଜ୍ଞା।
1: ଖାଦ୍ୟ ବ୍ୟବସାୟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟବିଧ ବଜାୟ ରଖିବା, ସୁସ୍ଥ ସମାଜ ଗଠନରେ ସହାୟତା କରିବା। ତେଣୁ କୁହାଯାଇଛି ସୁରକ୍ଷିତ ଖାଦ୍ୟ ହିଁ ସୁସ୍ଥ ଜୀବନର ଆଧାର।
0: ଆଜ୍ଞା। ଖାଦ୍ୟ ଦୂଷିତ ହୋଇଛି ବା ଅପମିଶ୍ରିତ ହୋଇଛି ବୋଲି ଆମେ କେମିତି ଜାଣିପାରିବା?
1: ଅପମିଶ୍ରିତ ଖାଦ୍ୟ ଚିହ୍ନଟ ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ। ଭିଜୁଆଲ ଇନ୍ସପେକ୍ସନ ବା ଦୃଶ୍ୟ ପରୀକ୍ଷଣ, ଏଥିରେ ଆମେ ଖାଦ୍ୟର ରଙ୍ଗ, ଗନ୍ଧ, ସ୍ୱାଦ ଓ ଗଠନରେ ଅସ୍ୱାଭାବିକ ଥିଲେ ଏଇଟାକୁ ସନ୍ଦେହ କରୁ। ଆଉ ଗୋଟେ ପ୍ରକାର ହେଲା ରାପିଡ୍ ଟେଷ୍ଟ ବା ସରଳ ପରୀକ୍ଷା, ଯେଉଁଥିରେ ଆମେ କ୍ଷୀର, ମସଲା, ତେଲ ଆଦିର ଅପମିଶ୍ରଣ ଚିହ୍ନଟ ପାଇଁ ରାପିଡ୍ ଟେଷ୍ଟର କିଟ୍ ବ୍ୟବହାର କରାଯାଏ। ଏହାଦ୍ୱାରା କୃତ୍ରିମ ରଙ୍ଗ, ଷ୍ଟାର୍ଚ ଇତ୍ୟାଦି ଉପସ୍ଥିତ ଜାଣିହେବ। ଏବେ ଆମେ ଖୁବ କମ୍ ଦିନ ତଳେ କିଛି ସର୍ବତ ଦୋକାନକୁ ଆମେ ଯାଞ୍ଚ କରିବାକୁ ଯାଇଥିଲୁ। ସେଠି ସର୍ବତ ଦୋକାନର ଯେଉଁ ରାବିଡ଼ି ଦିଆଯାଏ, ରାବିଡ଼ି ଖାଇବା ପାଇଁ ସମସ୍ତେ ଖୁସି ହୁଅନ୍ତି। ତ ସେ ରାବିଡ଼ିଟାକୁ ଆମେ ଯେତେବେଳେ ଆଇଓଡ଼ିନ ଟେଷ୍ଟ କଲୁ, କିଛି ସର୍ବତ ଦୋକାନର ଆଇଓଡ଼ିନ ଟେଷ୍ଟ ଏଇଟା କଳା ପଡ଼ିଗଲା। ତା ଅର୍ଥ ଏଥିରେ ଷ୍ଟାର୍ଚ ଜାତୀୟ ଜିନିଷ
0: ବା
1: ମଇଦା କି ବିସ୍କୁଟ ଟାଇପ୍ର ଜିନିଷ ମିଶିଥିଲା। ତାପରେ ତୃତୀୟଟା ହେଲା ଲାବୋରେଟୋରୀ ଟେଷ୍ଟ ବା ନମୁନା ସଂଗ୍ରହ। ଖାଦ୍ୟ ସୁରକ୍ଷା ଅଧିକାରୀ ଫୁଡ୍ ସେଫ୍ଟି ଅଫିସର ମାନେ ନିୟମ ଅନୁଯାୟୀ ଖାଦ୍ୟର ନମୁନା ସଂଗ୍ରହ କରାଯାଇଥାଏ। ସେହି ନମୁନା ପରୀକ୍ଷାଗାରକୁ ପଠାଯାଇ କେମିକାଲ, ମାଇକ୍ରୋବାୟୋଲୋଜିକାଲ ପରୀକ୍ଷା କରାଯାଏ। ପରୀକ୍ଷା ରିପୋର୍ଟ ଆଧାରରେ ଖାଦ୍ୟର ମାନ ନିର୍ଣ୍ଣୟ କରାଯାଏ।
0: ଆପଣ ଯେମିତି ଏବେ କଥା ପ୍ରସଙ୍ଗରେ କହିଲେ ଯେ ଆପଣ କିଛି ଦିନ ତଳେ କିଛି ସର୍ବତ ଦୋକାନ ଯାଞ୍ଚ କଲାବେଳେ କିଛି ଦୋକାନରେ ଆପଣ ସେହି ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଥିବାର ପାଇଥିଲେ, ଯେ ସେଠି ଯୋଉ ସାଧାରଣ ଲୋକ ସର୍ବତ ପିଉଛନ୍ତି ସେମାନେ କେମିତି ଜାଣିବେ ଯେ ଏଇ ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଛି ବୋଲି?
1: ନିଶ୍ଚୟ କଷ୍ଟ, କାହିଁକିନା ଆମେ ତ ସବୁବେଳେ ଆଇଓଡ଼ିନ ବୋତଲ ଧରିକି ଯାଉନେ।
0: ଆଜ୍ଞା।
1: ତେଣୁ ସେମାନଙ୍କ ମୁଣ୍ଡରେ ସେଟା ରହିବା ଦରକାର। ସେ ଦୋକାନୀ ପଚାରି ପାରନ୍ତି ଯଦି ଟେଷ୍ଟରେ କନ୍ସିଷ୍ଟେଣ୍ଟ ପାଟି ଯଦି ଟିକେ ଲାଗୁଛି, ବିସ୍କୁଟର ସ୍ମେଲ ଲାଗୁଛି କି ରାବିଡ଼ିର ଅରିଜିନାଲ ଟେଷ୍ଟ ଟିକେ ସ୍ମେଲ ଟୁ ଅଲଗା ପ୍ରକାର ଲାଗୁଛି, ତେଣୁ ସେ ପଚାରି ପାରିବେ।
0: ଆଜ୍ଞା।
1: ଆମେ ତ ସମସ୍ତଙ୍କୁ କହୁଛୁ ଯେ ସୁଷମ ଖାଦ୍ୟ, ଭଲ ଖାଦ୍ୟ ସମସ୍ତଙ୍କୁ ଦିଅନ୍ତୁ, ସମସ୍ତଙ୍କ ଦେହ ଭଲ ରହୁ।
0: ଆମେ ଯେତେବେଳେ ଘରେ ରୋଷେଇ କରିଥାଉ ସେତେବେଳେ ସେ ସମୟରେ ଆମେ କୋଉ ଦିଗ ପ୍ରତି ଧ୍ୟାନ ଦେବା ଦରକାର ଯାହାଦ୍ୱାରା କି ଆମ ଖାଦ୍ୟ ସୁରକ୍ଷିତ ରହିବ?
1: ଘରେ ରୋଷେଇ କଲାବେଳେ ପ୍ରଥମେ ରୋଷେଇ ଘରକୁ ସଫା ସୁତୁରା ରଖିବାଟା ନିହାତି ଜରୁରୀ।
0: ଆଜ୍ଞା।
1: ସର୍ବଦା ଗରମ ଖାଦ୍ୟ ଖାଇବାକୁ ଦେବା ଉଚିତ। ଖାଦ୍ୟ ରୋଷେଇ ହେବା ପରେ ଢାଙ୍କୁଣୀ ଦେଇ ହୋଡ଼ି ରଖିବା ଉଚିତ, ନିଜେ ମଧ୍ୟ ସଫା ସୁତୁରା ରହିବା ଉଚିତ। ରୋଷେଇ ଘରେ ବ୍ୟବହୃତ ହେଉଥିବା ଗ୍ରୋସରୀ ସମୟାନୁକ୍ରମେ ଯାଞ୍ଚ କରିବା ଦରକାର, ଅର୍ଥାତ୍ ଆପଣ ଯେଉଁ ଗ୍ରୋସରୀ ଏ ମାସରେ କିଣିଲେ ଏ ମାସ ଶେଷ ବେଳକୁ ଖର୍ଚ୍ଚ ହେଇଯାଇଥିବ ବୋଲି ଆମେ ଜାଣିନେ, କିଛି ଗ୍ରୋସରୀ ତା ଦେହରେ ରହିଥାଇପାରେ। ଆମେ ଆର ମାସକୁ ଯେତେବେଳେ ଦେଖିବା ସେ ଗ୍ରୋସରୀ ଦୁଇ ମାସ ତିନି ମାସ ରହିଗଲାଣି କି, ଯଦି ରହିଥିବ ଖରାପ ଯଦି ହେଇଥିବ ତାଙ୍କୁ ଡିସ୍କାର୍ଡ କରିଦେବା, ଫୋପାଡ଼ି ଦେବା ଭଲ।
0: ଆଜ୍ଞା। ତେବେ ଅଟା, ସୁଜି ଏସବୁ ବି ତ ଘରେ?
1: ଆଜ୍ଞା।
0: ତାକୁ କେମିତି ଜାଣିବା ଯେ ତାର,
1: ତାକୁ ଆମେ ତ ପ୍ୟାକେଟ ଯେତେବେଳେ ଆଣୁଛେ ଅଟା କି ସୁଜିର ପ୍ୟାକେଟ ଆଣୁଛେ

0: ପ୍ୟାକେଟ୍ରେ ଡେଟ୍ ପଡ଼ିଥାଏ, ଆମେ ଯଦି ଦେଖୁଛେ ତାକୁ ରଖୁଛେ ଯେଉଁ ଜାଗାରେ ପ୍ରିଜର୍ଭେସନ୍ କରି ରଖୁଛେ, ଆମେ ଜାଣିଛେ ଯେ ତିନି ମାସ ରହିବା କଥା, ତିନି ମାସ ଭିତରେ ତମେ ଦେଖିବା ଯେ ଆଖିରେ ଯଦି ଦେଖିବା ସେଟା କିଛି ପୋକ ଫେଲା ଭଳିଆ ଲାଗୁଛି କି କିଛି ଖରାପ ହେଲେ ବିଣ୍ଡା ଭଳିଆ ଲାଗୁଛି, ଆମେ ରିସ୍କ ନେଇକି ତାକୁ ନ ଖାଇକି ତାକୁ
1: ଆଜିକାଲି ତ ଆପଣ ଦେଖିଥିବେ ସମସ୍ତଙ୍କର ରାସ୍ତା କଡ ଖାଇବା ପ୍ରତି ଗୋଟେ ଆଗ୍ରହ ବଢିଯାଇଛି, ତ ରାସ୍ତା କଡରେ ଯେତେବେଳେ ଖାଇବା ଖାଉଛନ୍ତି ଲୋକମାନେ ସେତେବେଳେ ସେମାନେ କୋଉ ଦିଗ ପ୍ରତି ଧ୍ୟାନ ଦେବେ?
0: ରାସ୍ତା କଡରେ ଖାଦ୍ୟ ଖାଇବା ସମୟରେ ମୁଖ୍ୟତଃ ଦୋକାନୀ ଏକ ସ୍ୱଚ୍ଛତାକୁ ଯାଞ୍ଚ କରୁ, ଦୋକାନୀ ଯେଉଁ ଦଉଛି ସେ ଦୋକାନଟା ସ୍ୱଚ୍ଛ ଅଛି ନା ନାହିଁ, ଖାଦ୍ୟ ପ୍ରସ୍ତୁତି ଯୋଉ ଜାଗାରେ କରୁଛି ସେ ଜାଗାଟା ସଫା ଅଛି ନା ନାହିଁ, ପରିଷ୍କାର ଅଛି କି ନାହିଁ, ଖାଦ୍ୟଟା ସେ ଢାଙ୍କିକି ରଖୁଛି କି ନାହିଁ, ମାଛି ଧୂଳି ଅନ୍ୟ ଦୂଷିତ ପଦାର୍ଥ ସେଥିରେ ପଡ଼ିଯାଉଛି କି, ସେଇଟା ବି ନଜର ରଖନ୍ତୁ। ଆଉ ଗରମ ଗରମ ତାଜା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ, ବାସି ରହିଥିବ ଥଣ୍ଡା ରହିଥିବ ସେ ଦବ ସେଇଟା ଖାଇଦେଲେ ଦେହ ଖରାପ ହେଇପାରେ, ସେଇଟା ପ୍ରତି ଟିକେ ସଜାଗ ରହିବେ। ଖାଦ୍ୟ ପ୍ରସ୍ତୁତିକାରୀମାନଙ୍କ ହାତକୁ ଦେଖିବେ, ୟୁଜୁଆଲି ଆମେ ସବୁବେଳେ କହୁଛୁ ଯେଉଁ ଗୁପଚୁପ ବାଲା ଦଉଛନ୍ତି କି ହାତ ପୁରେଇ ଯୋଉ ଦଉଛନ୍ତି, ସମସ୍ତଙ୍କୁ ଆମେ ଶିକ୍ଷା ଦଉଛୁ ଯେ ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧି କରନ୍ତୁ, କାରଣ ତାଙ୍କ ନଖର ଅବସ୍ଥା କ'ଣ ଅଛି, ହାତର କନ୍ଦିର ଅବସ୍ଥା କ'ଣ ଅଛି, ସ୍କିନ୍ ଡିଜିଜ୍ କିଛି ଥାଇପାରେ କି ନଖରେ ମଇଳା ଥାଇପାରେ, ସେଗୁଡ଼ା ଟିକେ ଦେଖିବା କଥା। ଆଉ ପୋଷାକଟା ଯେଉଁ ପୋଷାକଟା ପିନ୍ଧିଥିବେ ସେ ପୋଷାକଟା ସଫା ସୁତରା ରହିବା ଦରକାର। ବାସି କି ଅସ୍ୱାଭାବିକ ଗନ୍ଧ ଥିବା ଖାଦ୍ୟ ଯଦି ଦେଖିଲେ ଜମା ସେଠି ଖାଆନ୍ତୁ ନାହିଁ।
1: ଅନେକ ସମୟରେ ଆମେ ବିଭିନ୍ନ ଦୋକାନରୁ ହଉ ବା ସେଇ ରାସ୍ତା କଡରୁ ଖାଦ୍ୟ ଘରକୁ ନେଇ ଆସିଥାଉ, ଆଣିଲା ପରେ ଜଣାପଡ଼ିଥାଏ ଯେ ସେ ଖାଦ୍ୟଟି ଅପମିଶ୍ରିତ ବା ବାସି ବୋଲି, ସେ କ୍ଷେତ୍ରରେ ଜଣେ କ'ଣ କରିବ?
0: ସେଇଟା ଆମେ ସେ ଯୋଉ ଦୋକାନରୁ ଆଣିଥିବା ତା ରସିଦଟା ପାଖରେ ଆମେ ରଖିବା ନିହାତି ଦରକାର, ଯାହାଦ୍ୱାରା କି ଆମେ ଯେତେବେଳେ ଦରକାର ପଡିବ ସେ ବିଲ୍ଟାକୁ ଦେଖେଇଲେ ଆମେ ତାକୁ ଅଭିଯୋଗ କରିପାରିବା।
1: ରାସ୍ତା କଡରେ ବିକ୍ରି କରୁଥିବା ଯୋଉ ଠେଲା ଗାଡି ସେମାନେ ତ କୌଣସି ରସିଦ,
0: ହଁ ସେମାନେ ରସିଦ ଦିଅନ୍ତୁନି, ତାଙ୍କଠୁ ଆଣିଲା ବେଳକୁ ଯଦି ସେମିତି ଖରାପ ପଡିଲା ଆମେ ଫୋପାଡ଼ିବେ, ତାପରେ ଏଫଏସଆଇକୁ ଫୁଡ୍ ସେଫ୍ଟି କି ହେଲ୍ଥ ଅଫିସର ଆମର ଯୋଉ ଅଛି ସିଏମ୍ସି ର ତାଙ୍କୁ କମ୍ପ୍ଲେନ୍ ଦେଲେ ଆମେ ସାଙ୍ଗେ ସାଙ୍ଗେ ତା ପରଦିନ ଯାଇ ଦେଖିଦେବୁ ସେଠି ତାକୁ କମ୍ପ୍ଲେନ୍ ଗୁଡ଼ା ସଲ୍ଭ କରୁଛୁ।
1: ଆଜ୍ଞା, ତେବେ ଯୋଉ ପ୍ୟାକେଟ୍ ଫୁଡ୍ ବା ପ୍ରୋସେସ୍ ଫୁଡ୍ ଆସୁଛି ତାକୁ କିଣିଲା ବେଳେ ଆମେ କ'ଣ ଧ୍ୟାନରେ ରଖିବା?
0: ପ୍ୟାକେଟ୍ ପ୍ରୋସେସ୍ ଫୁଡ୍ କିଣିଲା ବେଳେ ଏଫଏସଆଇ ର ଲାଇସେନ୍ସ ଅଛି ନା ଦେଖିବା, ରେଜିଷ୍ଟ୍ରେସନ ନମ୍ବର ଅଛି କି ଦେଖିବା, ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଓ ଏକ୍ସପାରି ଡେଟ୍ଟା ନିହାତି ଦେଖିବା, ପ୍ୟାକେଟ୍ ସିଲ୍ ଭଲ କିଛି ନା ସେଇଟା ବି ଦେଖିବା, ପ୍ୟାକେଟ୍ ଉପରେ ଥିବା ଇନ୍ଗ୍ରିଡିଏଣ୍ଟ ଲିଷ୍ଟ ଓ ନ୍ୟୁଟ୍ରିସନ୍ ଇନ୍ଫର୍ମେସନ୍ ସବୁ ପଢ଼ିବା, MRP କେତେ ଅଛି, ବ୍ୟାଚ୍ ନମ୍ବର କ'ଣ ଅଛି, ମ୍ୟାନୁଫ୍ୟାକ୍ଚରର ବିବରଣୀ କ'ଣ ଅଛି ସେଠି ସେଇଟା ବି ଯାଞ୍ଚ କରିବା। ଫୁଲି ଯାଇଥିବା ଫାଟି ଯାଇଥିବା ପ୍ୟାକେଟ୍ ଜମା କିଣିବାନି, କାରଣ ଫୁଲି ଯାଇଥିବା ପ୍ୟାକେଟ୍ ଯାହା ହେଲେ ସେଇଟା ଖରାପ, ଆଉ ଫାଟି ଯାଇଥିବା ପ୍ୟାକେଟ୍ ମାନେ କଣ୍ଟାମିନେସନ୍ ହେଇଥିବ ତା ଦେହରେ, ତେଣୁ ସେଇଟା କିଣିବା ନାହିଁ। ଆଉ କିଣିଲା ବେଳେ ଭେଜ୍ ଓ ନନ୍ ଭେଜ୍ ପ୍ୟାକେଟ୍ ବି ଦେଖିକି କିଣିବେ, ଯେମିତି କହିଲି ଆଗରୁ ବିଲ୍ଟାକୁ ଆମ ପାଖରେ ରଖିଥିଲେ ଯଦି କିଛି ଆମର ଅସୁବିଧା ହେଲା ଆମେ ସେ ବିଲ୍ ଦେଖେଇକି ଅଭିଯୋଗ କରିପାରିବା, ଅଭିଯୋଗ କରିବାର ବହୁତ ବାଟ ଅଛି।
1: ଆପଣ ଯେମିତି କହିଲେ ଯେ ଯଦି କୌଣସି ଖାଦ୍ୟ ବିକ୍ରି କରୁଥିଲା ବାଲାର ଖାଦ୍ୟ ଦୂଷିତ ବାହାରେ ବା ଅପମିଶ୍ରିତ ବୋଲି ସନ୍ଦେହ ହୁଏ ତାହେଲେ ଜଣେ ଯାଇକିରି ଅଭିଯୋଗ କରିପାରିବ ବୋଲି, ସେ କୋଉଠି ଅଭିଯୋଗ କରିବ, କାହାକୁ ଅଭିଯୋଗ କରିବ?
0: ସେ ପ୍ରଥମେ ଆଗେ ସେ ଦୋକାନୀ ଯାଇ ଦେଖୁ, ତାର ବିଲ୍ଟା ଦେଖୁ, ପ୍ୟାକେଟ୍ଟା ଦେଖୁ ଯେ ଏମିତି ଅସୁବିଧା ହେଇଛି। ସେ ଦୋକାନୀ ମାନେ ୟୁଜୁଆଲି ସେମାନେ କ'ଣ କରୁଛନ୍ତି, ଯେହେତୁ ବଡ ବଡ ଦୋକାନୀ ସବୁ ଅଛନ୍ତି କି ଯିଏ ଦୋକାନୀ ଅଛନ୍ତି ତାଙ୍କ ନିଜର ନାଁ ଖରାପ ନ କରିବା ପାଇଁ ସେମାନେ ସାଙ୍ଗେ ସାଙ୍ଗେ ବଦଳେଇ ଦିଅନ୍ତି, ଯଦି ଭୁଲ ବଶତଃ କେହି ନେଇ ଆସିଛନ୍ତି ଖରାପ ଜିନିଷ, ଯଦି ସେଠି ନ ହେଲା ତାହେଲେ ହେଲ୍ଥ ଅଫିସର ସିଏମ୍ସି ରେ ତାଙ୍କୁ କମ୍ପ୍ଲେନ୍ କରିପାରିବେ, ଅର୍ ଫୁଡ୍ ସେଫ୍ଟି ଅଫିସର ଆମର ତାଙ୍କୁ ବି ସିଏମ୍ସି ରେ କମ୍ପ୍ଲେନ୍ କରିପାରିବେ।
1: ତେବେ ଆଜିକାଲି ଯୋଉ ଖାଦ୍ୟରେ ଅପମିଶ୍ରିତ ବଢି ଚାଲିଛି, ଡାଲି ହଉ, ମସଲା ଗୁଣ୍ଡ ହଉ, କ୍ଷୀର ହଉ, ପନିର ହଉ, ଏସବୁର ଶୁଦ୍ଧତା ସମ୍ପର୍କରେ ଜଣେ ସାଧାରଣ ମହିଳା ଘରେ କେମିତି ଜାଣିବ?
0: ହଁ, ଘରେ ଜାଣିବା ପାଇଁ ଆମେ ଧରନ୍ତୁ ଗୋଟେ ଏକ୍ସାମ୍ପଲ୍ ନେବା ଖାଇବା ତେଲ।
1: ଆଜ୍ଞା,
0: ଖାଇବା ତେଲ ଅପମିଶ୍ରିତ ହେଲା ଜାଣିବା ପାଇଁ ଭଲ ସହଜ ଉପାୟ ହେଲା, ଦୁଇଟି ଗିନାରେ ସେ ତେଲଟିକି ନିଅନ୍ତୁ, ଗୋଟେ ତେଲ ନର୍ମାଲ ଟେମ୍ପରେଚର ରଖିଦିଅନ୍ତୁ, ଗୋଟେ ତେଲ ଫ୍ରିଜ୍ ଭିତରେ ରଖିଦିଅନ୍ତୁ। ଯଦି ତା ଦେହରେ ଅପମିଶ୍ରଣ ଥିବ ଦେଖିବେ ତା କନ୍ସିଷ୍ଟେନ୍ସି ଚେଞ୍ଜ ହେଇଯିବ, ଫ୍ରିଜ୍ ଭିତରେ ତେଲ ତଳେ ବହଳିଆଟା ଯୋଉଟା ଥିବ ପୁରା ମୁଣ୍ଡା ଭଳିଆ ହେଇଯିବ, ଆପଣ ଜାଣିପାରିବେ ଫୁଟ ଫୁଟ ଫୁଟ ଫୁଟ ଦାଗ ଭଳିଆ ହେଇଯିବ, ସେ ତ ଜାଣିପାରିବେ ଯେ ନା ଏଥିରେ କ'ଣ ମିଶିଛି। ଆଉ ଅପମିଶ୍ରିତ ଡାଲି ଯଦି ଜାଣିବା, ଡାଲିଟାକୁ ଆପଣ ହାତରେ ଭଲକି ଘଷିଦେବେ କି ପାଣିରେ ହାତ ଧରିକି ଘଷିଦେବେ, ଡାଲି ଯଦି ରଙ୍ଗ ଥିବ ଏଇଟା ପୁରା ହଳଦୀ ରଙ୍ଗ ଭଳିଆ ହେଇଯିବ। ତାପରେ ଅପମିଶ୍ରିତ ହଳଦୀ ଗୁଣ୍ଡ ପାଇଁ, ହଳଦୀ ଗୁଣ୍ଡକୁ ଯଦି ପାଣିରେ ପକେଇବା ଶୁଦ୍ଧ ହଳଦୀ ଗୁଣ୍ଡଟା ସବୁବେଳେ ତଳକୁ ପଳେଇବ, ଆଉ ଯଦି ତା ଦେହରେ ମିଶିଥିବ କରତ ଗୁଣ୍ଡ କି ଅଲଗା ଜିନିଷ କିଛି ମିଶିଥିବ ସେ ଉପରୁ ଭାସିଯିବ। ୟୁଜୁଆଲି କ'ଣ କରୁଛି, ବହୁ ଜାଗାରେ ଆମେ ଦେଖୁଛୁ ହଳଦୀ ସାଙ୍ଗରେ କରତ ଗୁଣ୍ଡ କି ସେଇ ଟାଇପ୍ର ଜିନିଷ ମିଶେଇ ଦେଉଛନ୍ତି ଯୋଉଟାକି ହଳଦୀ ଭଳିଆ ଦେଖାଯାଉଛି, ବିକ୍ରି କରୁଛନ୍ତି, ଫାଇଦା ନେଉଛନ୍ତି। ଆଉ ଅପମିଶ୍ରିତ ଲଙ୍କା ଗୁଣ୍ଡ ଚିହ୍ନିବା ପାଇଁ, ଲଙ୍କା ଗୁଣ୍ଡକୁ ପାଣିରେ ପକେଇଲେ କୃତ୍ରିମ ରଙ୍ଗ ଥିଲେ ପାଣିରେ ମିଶିଯିବ, ଇଟା ଗୁଣ୍ଡ କିମ୍ବା ବାଲି ଥିଲେ ତା ତଳକୁ ବସିଯିବ। ଏ ସମୟରେ ଘରୋଇ ପରୀକ୍ଷା ବେଳେ କେବଳ ପ୍ରାରମ୍ଭିକ ସନ୍ଦେହ ଚିହ୍ନଟ ପାଇଁ ଅପମିଶ୍ରିତ ନିଶ୍ଚିତ କରିବା ପାଇଁ ଅନୁମିତ ପରୀକ୍ଷାଗାରରେ କରାଯାଏ। ଯଦି ଆପଣ ପ୍ରଥମେ ଦେଖିଲେ ଡାଉଟ୍ କଲେ ତାପରେ ସେଇ ସାମ୍ପଲଟାକୁ ଧରିକି ଆସିବେ, ଆମ ଫୁଡ୍ ସେଫ୍ଟି ଅଫିସରକୁ ଦେଲେ ଆମ ଫୁଡ୍ ସେଫ୍ଟି ତାଙ୍କର ନମୁନା ନେଇ ପରୀକ୍ଷା କରିବେ।
1: ଆଜ୍ଞା, କ୍ଷୀର ଯୋଉ ଆମର ପ୍ରତିଦିନ ଆମେ ବ୍ୟବହାର

0: କରୁଛୁ, ପିଲାମାନଙ୍କୁ ଦଉଛୁ, ବୟସ୍କ ଲୋକଙ୍କୁ ଦଉଛୁ, ତାହା ଶୁଦ୍ଧ ଅଛି କି ନାହିଁ କେମିତି ଜାଣିବୁ?
1: ଆଜ୍ଞା, କ୍ଷୀରଟାର ଦୁଇଟା ଜିନିଷ ମିଶାନ୍ତି ସେମାନେ, କ୍ଷୀରରେ ପାଣି ମିଶାନ୍ତି ତାର ଆମାଉଣ୍ଟଟା ବଢିବା ପାଇଁ। ପାଣି ଯଦି ଖରାପ ପଡିଲା ବହୁତ ରୋଗ ବାହାରିବ, ପେଟ ରୋଗରୁ ଆରମ୍ଭ କରି ଜଣ୍ଡିସ୍ ଠୁ ଆରମ୍ଭ କରି ବହୁତ ଜିନିଷ ବାହାରିବ। ତେଣୁ ପାଣିଟାକୁ ଜଗିବାକୁ ପଡିବ ଯେ ପାଣି ମିଶେଇଛି ନା, ପାଣି ଆଦି ଖାଉଛି ନା ନାହିଁ। ସେକେଣ୍ଡ ଜିନିଷ ଦେଖିବେ ଯେ ଅତିରିକ୍ତ ବଳିଆ ଯଦି ହେଇଥିବ, କ୍ଷୀରଟା ବେଶୀ ବହଳିଆ ଲାଗୁଛି, କ୍ଷୀରଟା ହଉଛି ଫେଣ ଭଳିଆ ଲାଗୁଛି, ସେଇ ଗୋଟେ ଜିନିଷ ଧରିବା ପାଇଁ କଣ ସେମାନେ କରନ୍ତି, ବହଳିଆ କରିବା ପାଇଁ ସେଥିରେ ଷ୍ଟାର୍ଚ ଜାତୀୟ ଜିନିଷ, ମଇଦା ଟାଇପ୍ର ଜିନିଷ ତା ଦେହରେ ମିଶେଇ ଦିଅନ୍ତି, ହେଲେ କେତେ ବହଳିଆ ହେଇଯିବ କ୍ଷୀର। ଆଉ ଗୋଟେ ଜିନିଷ ମିଶାଯାଏ ଆମର ଯୋଉ ଗୁଣ୍ଡ, ଯୋଉଟା କହୁଛି ଗୁଣ୍ଡ ମିଶେଇ ଦିଅନ୍ତି ଟିକେ, ଯେ ଫେଣ ଦେଖିବା ପାଇଁ। ବହୁତ ଜାଗାରେ କ'ଣ କରନ୍ତି, ଗୋଟେ ହାଣ୍ଡିଏ କ୍ଷୀର ଥିବ, ଧୂଆଁ ଚାଲିଥିବ, ସେଇଥିରେ ଟିକେ ଗୁଣ୍ଡ ପକେଇଥିବେ, ଲୋକ ଯେ ଫେଣ ଆସୁଛି ଭଲ କ୍ଷୀର ତାକୁ ଲୋକ ନେଇଯିବେ।
0: ତେଣୁ
1: ସେଠି ଆମେ ସେ ଟେଷ୍ଟ କରାଯାଏ ସାମ୍ପଲ ଆଣିକି, ଷ୍ଟାର୍ଚ ଥିବ ଯଦି ଆଇଡିନ୍ ଟେଷ୍ଟ ଜଣାପଡ଼ିବ।
0: ଘରେ ବି ଆମେ ଅନେକ ସମୟରେ ଖାଦ୍ୟ ଖାଇଲା ବେଳେ ତା ଦୂଷିତ ହେଇଥାଏ, ଆମେ ଜାଣିପାରୁନା ସେଇ ଖାଦ୍ୟ ଦୂଷିତ ହୋଇଛି ବୋଲି, ଆମେ ଜାଣିବା କ'ଣ କେମିତି ଏବଂ ତାର କ'ଣ କାରଣ ସବୁ ରହିଛି ଯାହା ପାଇଁ କି ଖାଦ୍ୟ ଦୂଷିତ ହେଇଯାଇଥାଏ?
1: ଖାଦ୍ୟ ଦୂଷିତ ହେବାର କାରଣ ହେଲେ ଆମେ ଯଦି ବେଶୀ ସମୟ ତାକୁ ବାହାରେ ରଖିବା, ଖରାପ ରହିଲା ସେଇଟା ଦୂଷିତ ହେଇଯିବ। ଯଦି ଆମେ ସେଇ ଖାଦ୍ୟ ଯେଉଁ ତିଆରି କରୁଛେ ସେଥିରେ ଯଦି ପାଣି ଯେଉଁ ସମୟରେ ଆସେ ସେଥିରେ ପାଣି ଯଦି ଭଲ ନଥିବ ସେ ବି ଦୂଷିତ ହେଇଯିବ।
0: ଆଜ୍ଞା,
1: ଆଉ ଯେତିକି ଟେମ୍ପରେଚରରେ ଆମେ ଖାଦ୍ୟ କରିବା କଥା ସେତିକି ଟେମ୍ପରେଚର ନ କରି ଯଦି କମ୍ ଟେମ୍ପରେଚର କରିଥିବା, ଅଧା ପାକ ଅବସ୍ଥା ଥିବ, ସେଥିରେ ବି ଦୂଷିତ ହେବ। ତେଣୁ ଘରୋଇରେ ଏସବୁ ଜିନିଷ ଉପରେ ଧ୍ୟାନ ଦେବା ଦରକାର ଯେ ଆମେ ଶୀଘ୍ର କରିବା, ଯେତେବେଳେ ରୋଷେଇ ସରିବ ଗରମ ଗରମ ଖାଇବା, ତାକୁ ବେଶୀ ପ୍ରିଜର୍ଭେସନ୍ କରିବାନି, ସ୍ପେଶିଆଲି ନନ୍ଭେଜ୍ ଜିନିଷ ଗୁଡ଼ାକୁ ଜମା ପ୍ରିଜର୍ଭେସନ୍ କରି ଖାଇବାଟା ଭଲ ନୁହେଁ।
0: ଏବେ ତ ଆପଣ ଶୁଣୁଥିବେ ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ଯେ ତରଭୁଜ ଖାଇବା ଦ୍ୱାରା ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେଇଛି ଏବଂ ମୃତ୍ୟୁ ମଧ୍ୟ ହେଇଛି। ତେବେ ଆମେ ଯେତେବେଳେ ଫଳ ସବୁ ଖାଉଛୁ, ଫଳ କିଣିଲା ବେଳକୁ ବା ଫଳ ଖାଇଲା ବେଳକୁ ତାହା ଯଦି ଦୂଷିତ ହୋଇଥାଏ ବା ତା ଦେହରେ ବି କୌଣସି ଅପମିଶ୍ରଣ ହେଇଥାଏ, ତାକୁ ଆମେ କେମିତି ଜାଣିବା?
1: ଫଳର ଅପମିଶ୍ରଣ ହେବାଟା ଜେନେରାଲ ଲୋକ ଜାଣିବା ଟିକେ କଷ୍ଟ, କାରଣ ତରଭୁଜରେ ଯେଉଁ ଅପମିଶ୍ରଣ କରାହଉଛି ଯାହା ଆମେ ଶୁଣୁଛୁ, ତାକୁ ଛୋଟ ଥିବା ଅବସ୍ଥାରେ ତା ଦେହରେ ଗୋଟେ ଇଞ୍ଜେକ୍ସନ ସେମାନେ ଦେଉଛନ୍ତି ଯାହାଦ୍ୱାରା କି ତରଭୁଜ ବହୁତ କମ୍ ଦିନ ଭିତରେ ଭିତରଟା ନାଲି ହେଇଯାଉଛି। ତ ସେଇଟା କେମିତି ଦେଇଥିବେ, କେତେବେଳେ ଇଞ୍ଜେକ୍ସନ ଦେଇଥିବେ, ଆମ ଘର ଲୋକ ଜାଣିବା କଷ୍ଟ। ତେଣୁ ଯୋଉଟା ନ ଜାଣିପାରିବା ତା ଦେହରେ ଆମେ ସେଥିରେ ଆଇସି କରୁଛୁ ଦୋକାନୀମାନଙ୍କୁ, ଯୋଉ ଦୋକାନୀମାନେ ଫଳ ବିକୁଛନ୍ତି, ଯୋଉ ଗୋଦାମରେ ଫଳ ରହୁଛି ସେଗୁଡ଼ାକ ଆମେ ଯାଇକି ଯାଞ୍ଚ କରୁଛୁ ଯେ କଦଳୀରେ ସେ ଗୋଟେ ସ୍ପ୍ରେ ମାରୁଛନ୍ତି, କଞ୍ଚା କଦଳୀ ସ୍ପ୍ରେ ମାରିଦେଲେ ତା ପର ଦିନ ପୁରା ଫଳ ଦେଇଯାଉଛି, ଖାଇବା ଅବସ୍ଥା ହେଇଯାଉଛି। ତ ଫଳ ଗୋଟେ ଜିନିଷ ଗଛରେ ଥିଲାବେଳେ ପୁରା ପକ୍ ହେଇକି ଯଦି ବାହାରିବ ତାର ସବୁ ନ୍ୟୁଟ୍ରିସନ ସବୁ ମିନେରାଲ ତା ଦେହରେ ସବୁ ରହିବ, କିନ୍ତୁ ଅଧା ପକ୍ ଅବସ୍ଥାରେ ଆଣିକି ତାକୁ ଯଦି ଆମେ ପୁଣି ସ୍ପ୍ରେ ମାରି ଖାଇବା ତାହେଲେ ତ ଦେହକୁ ନିଶ୍ଚୟ ଖରାପ ହବ। ସେଥିରେ ସ୍ପ୍ରେ ମାରିବା ଦ୍ୱାରା ଅସୁବିଧା ସବୁ କ'ଣ ହେଉଛି କି ଦେହ ହାତ କୁଣ୍ଡେଇ ହେଉଛି, ବାନ୍ତି ହେଉଛି, ବହୁତ ଜଣଙ୍କର ଆଖି ଦେଖିବା ପ୍ରୋବ୍ଲେମ ହେଉଛି, ଶ୍ୱାସ ରୋଗ ବାହାରୁଛି। ତେଣୁ ଆମେ ଯାଇ ଆଇସି କରୁଛୁ ଯେ କୌଣସି ଲୋକ ସେ ଯୋଉ କାର୍ବାଇଟ୍ ତ ଆଗରୁ ଦେଉଥିଲେ, ଏବେ କାର୍ବାଇଟ୍ ଯଦି ଇଥିଲିନ୍ ସ୍ପ୍ରେ କରୁଛନ୍ତି, ସେ ସ୍ପ୍ରେଟା ନ କରିବା ପାଇଁ କହିକି ଆସୁଛୁ।
0: ଆଜ୍ଞା, ତେବେ ସାଧାରଣ ଲୋକ ଘରେ ଫଳକୁ ଯାଞ୍ଚ କରିକି ଜାଣିପାରିବ କି ଏଇଟିରେ ବିଷାକ୍ତ ଜିନିଷ ଅଛି କି ନାହିଁ?
1: ସାଧାରଣ ଲୋକ ଯାଞ୍ଚ କରିବା ଗୋଟେ ବାଟ ହେଲା, ଯଦି ସେ ମାନେ ଅର୍ଦ୍ଧ ପକ ଆଣିଥିବ ନେକ୍ସଟ ଡେ ତା ପରଦିନ ସକାଳ ପୁରା ପାଚିଗଲା, ତାହେଲେ ଜାଣିବ ସେଥିରେ ଇଥିଲିନ୍ ସ୍ପ୍ରେ ନିଶ୍ଚୟ ମରାଯାଇଛି। ତେଣୁ ସେ ଦୋକାନ ଯାଇ ପଚାରିବା କଥା, ତାହେଲେ କାଲି ତ ମୁଁ ଆଣିଥିଲି ଟାଣ ଟାଣ ଥିଲା, ଗୋଟେ ଦିନ ଭିତରେ କହିଲେ ପାଚିକି ତ ନରମ ହେଇଗଲା, ତ ସେଗୁଡ଼େ ସେ ଡାଉଟ କରିବା, ତାପରେ କମ୍ପ୍ଲେନ୍ ଆଣିବ।
0: ସେମିତି ଆମ୍ବର ବି ବିଶୁଦ୍ଧତା ଜାଣିପାରିବ କି ଜଣେ?
1: ଆମ୍ବର ସେଇ ଜିନିଷ ବ୍ୟବସାୟୀମାନେ କିଣିକି ଆଣୁଛନ୍ତି, ସେମାନେ କଞ୍ଚା ଆମ୍ବ ଆଣୁଛନ୍ତି, କାରଣ ଟ୍ରାନ୍ସପୋର୍ଟିଂରେ ଆମ୍ବଟା ଖରାପ ହେଇଯାଏ ପାଚିଲା ଆମ୍ବ, ତେଣୁ କଞ୍ଚା ଆମ୍ବ ଆଣିଲେ, କଞ୍ଚା ଆମ୍ବକୁ ସ୍ପ୍ରେ କରିଦେଲେ, ସ୍ପ୍ରେ କରିଦେଇ ବଜାରରୁ ଛାଡ଼ିଲେ, ତାଙ୍କ ପାଖରୁ ବଜାର ପାଖରେ ପହଞ୍ଚିଲା, ବଜାର ପାଖରେ ହଳଦିଆ ହେଇଗଲା, ଆମେ ତାଙ୍କଠୁ ବଜାରଠୁ ଆଣି ଆଉ ଗୋଟେ ଦିନ କି ଦୁଇ ଦିନ ରଖିଲା ବେଳକୁ ସେ ପୁରା କଳା ହେଇଯାଉଛି। ତ ଜାଣିବା ପୁରା କଳା ହେଇଯାଉଛି ମାନେ ସ୍ପ୍ରେ ନିଶ୍ଚୟ ତା ଦେହରେ ଅଛି, ତେଣୁ ସେଟା ଡିସ୍କାର୍ଡ କରିବା କଥା, ଖାଇବା କଥା ନୁହେଁ।
0: ଯଦି କୌଣସି କାରଣରୁ ସେ ଆମ୍ବ କଳା ନ ପଡେ ଏବଂ ଧୀରେ ପାଚେ, ତା ଦେହରେ ମଧ୍ୟ କୌଣସି ପ୍ରକାର ଅପମିଶ୍ରିତ ହେଇଥିବ ବା ବିଷାକ୍ତ ହେଇଥିବ ବୋଲି ସମ୍ଭାବନା ରହିଛି?
1: ସମ୍ଭାବନା ଥାଇପାରେ, କିନ୍ତୁ ଏମିତି ଘରୋଇ ଲୋକ ତାକୁ ଜାଣିବା ଭାରି କଷ୍ଟ।
0: ଆଜ୍ଞା, ତାକୁ ଖାଇବା ପୂର୍ବରୁ ଆମେ କିଛି
1: ସାବଧାନ ରହିବା ମାନେ, ଗୋଟେ ଜିନିଷ ଯେତେବେଳେ ଫଳ ଖାଇବା ତାର ଗୋଟେ ନିୟମ ହେଲା, ପ୍ରତି ଖାଦ୍ୟ ଖାଇବା ପୂର୍ବରୁ ତାକୁ ପାଣିରେ କିଛି ପକେଇ ରଖନ୍ତୁ, ତା ଉପରେ ଯୋଉ ଲାଗିଥିବ କେମିକାଲ ଲାଗିଥିବ ସେ କେମିକାଲଟା ପାଣିରେ ଧୋଇ ହେଇଯିବ, ଥରେ କି ଦୁଇଥର ତାକୁ ଧୋଇଦେବେ, ଅଧଘଣ୍ଟା ଖଣ୍ଡେ ପକେଇ ରଖନ୍ତୁ, ତାପରେ କାଞ୍ଚ କିଛି
0: ପରିମାଣରେ ଆମେ ସୁରକ୍ଷିତ ରହିପାରିବା। ଆଜ୍ଞା, ସେମିତି ପନିପରିବା କ୍ଷେତ୍ରରେ କ'ଣ କରାଯାଉଛି? ଆମେ ଜାଣିଛୁ ଅନେକ ପନିପରିବାରେ ରଙ୍ଗ
1: ନୀଳ ରଙ୍ଗ
0: ସବୁଜ ରଙ୍ଗ ଦେଇକି ତାକୁ ତଟକା ଦେଖେଇବା ପାଇଁ ଚେଷ୍ଟା
1: କରାଯାଉଛି ସବୁବେଳେ। ସବୁ ପନିପରିବା ଯାହା, ପରିବା ଯାହା, ଫଳ ଯାହା, ସବୁ ଜିନିଷ ଆପଣ କିଣିକି ବଜାରରୁ ଆଣିଲା ପରେ ତାକୁ ନିହାତି ପାଣିରେ ପକାନ୍ତୁ, ପାଣିରେ ପକେଇକି ସେ ସମୟ ରଖିଦେଲା ପରେ ତା ଉପରେ ଯୋଉ କଲର ଲାଗିଥିବ କି କେମିକାଲ ଲାଗିଥିବ ସେ ଧୋଇଯିବ।
0: ଆଜ୍ଞା, ଶିଶୁମାନଙ୍କୁ ଆଉ ବୟସ୍କମାନଙ୍କୁ ଆମେ ଖାଦ୍ୟ ଦେବା ବେଳେ କିଭଳି ଯତ୍ନଶୀଳ ହେବା, କୋଉ କୋଉ ଦିଗ ପ୍ରତି ଧ୍ୟାନ ରଖିବା?
1: ଶିଶୁ ଓ ବୟସ୍କମାନଙ୍କୁ ରୋଗ ପ୍ରତିରୋଧ ଶକ୍ତି ସାଧାରଣତଃ କମ୍ ଥାଏ।
0: ଆଜ୍ଞା,
1: ତେଣୁ ସେମାନଙ୍କ ପାଇଁ ଖାଦ୍ୟ

0: ସୁରକ୍ଷା ଅତ୍ୟନ୍ତ ଜରୁରୀ। ସବୁବେଳେ ତାଙ୍କୁ ସାଧା ଓ ସ୍ୱଚ୍ଛ ଖାଦ୍ୟ ଦିଅନ୍ତୁ। ସାଧା ମାନେ ମସଲା ଯୁକ୍ତ ନୁହେଁ, ବେଶୀ ମସଲା ନଥିବ, ବେଶୀ ତେଲ ନଥିବ, ଏଇସବୁ ଟାଇପ୍ର ଜିନିଷ ଦିଅନ୍ତୁ। ସ୍ୱଚ୍ଛ ଖାଦ୍ୟ, ସଫା ଖାଦ୍ୟ ଦିଅନ୍ତୁ। ଖାଦ୍ୟକୁ ଭଲ ଭାବେ ରାନ୍ଧି ଖାଇବାକୁ ଦିଅନ୍ତୁ, ହାଫ୍ କୁକ୍ କରିକି ଦିଅନ୍ତୁ ନାହିଁ। ପିଇବା ପାଣି ସୁରକ୍ଷିତ ଓ ବିଶୁଦ୍ଧ ହେବା ଆବଶ୍ୟକ। ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ। ବାସି କିମ୍ବା ଦୀର୍ଘ ସମୟ ଧରି ଖୋଲା ରଖାଯାଇଥିବା ଖାଦ୍ୟ ତାଙ୍କୁ ଜମା ଦିଅନ୍ତୁ ନାହିଁ। ଅତ୍ୟଧିକ ତେଲ, ଲୁଣ, ଚିନି ଥିବା ଖାଦ୍ୟ ବି ତାଙ୍କୁ କମ୍ ଦିଅନ୍ତୁ। ରାସ୍ତାକଡ଼ର ଖାଦ୍ୟଠାରୁ ଦୂରେଇ ରଖନ୍ତୁ।
1: ଆଜ୍ଞା, ସେମିତି ଯେଉଁମାନେ ମାଛ ମାଂସ ଅଣ୍ଡା ଖାଉଛନ୍ତି, ତାହାର ବିଶୁଦ୍ଧତା ସେମାନେ କେମିତି ଜାଣିବେ?
0: ମାଛରେ ବି ଏବେ ଗୋଟେ ଜିନିଷ ଦିଆଯାଉଛି ଯୋଉଟା ବେଶୀ ସମୟ ରହିପାରୁଛି, ସନ୍ଦେହ ନ ଲାଗୁ ସେ ଜାଗାରେ ଅଣାଯାଉ। ତାପରେ ତାକୁ ବି ସେମିତି ଧୁଆଯାଉ, ମାଛ ହଉ ମାଂସ ହଉ ଯାହା ବି ଆଣୁଛନ୍ତି ତାକୁ ସବୁ ଧୁଆଯାଉ, ଭଲକି ଧୋଇଲେ କିଛି ମାତ୍ରାରେ କେମିକାଲ, କିଛି ମାତ୍ରାରେ ଷ୍ଟିରଏଡ୍, ଯୋଉଟା ଚିକେନ ଦ୍ୱାରା ଆଣୁଛେ। ଚିକେନଟା ଗୋଟେ ଜିନିଷ ମାନେ ଅଣ୍ଡାରୁ ଫୁଟିଲା ପରେ ତାକୁ ଷ୍ଟିରଏଡ୍ ଦେଇ 3 ମାସ ଭିତରେ କି 90 ଦିନ ଭିତରେ, ଏବେ 70 ଦିନ ହେଇଗଲାଣି, 70 ଦିନ ଭିତରେ 2 କେଜି 2.5 କେଜି ହେଇଯାଉଛି। ତାପରେ କେତେ ମାତ୍ରାରେ ତାକୁ ଷ୍ଟିରଏଡ୍ ଦିଆଯାଉଛି। ତେଣୁ ନନଭେଜ୍ ଖାଦ୍ୟ ପ୍ରତି ଟିକେ ଦୂରେଇ ରହିବା ଭଲ। ଯଦି ବି ଖାଉଛେ ଲିମିଟ ଭିତରେ ଖାଇବା, ମାସକୁ ଥରେ ଖାଇବା, ତାକୁ ଭଲକି ଧୋଇ ଖା, ଧୋଇରେ ବି ତାଦେହରୁ କିଛି ଅଂଶ କମିଯିବ। ଯେତେବେଳେ କରିବା ପ୍ରପର୍ଲି କୁକ୍ କରିବା, ସେ ହାଇ ଗ୍ରେଡ୍ ଟେମ୍ପରେଚରରେ ବି ସେଥିରେ ତାର ଯୋଉ ଷ୍ଟିରଏଡ୍ ଥିବ କି ଯୋଉ କେମିକାଲ ଥିବ ସେ କିଛି ଦିନ ପଳେଇଯାଏ,
1: ନଷ୍ଟ ହେଇଯାଏ। ଏ ତ ଗଲା ସାଧାରଣ ଲୋକ ତାଙ୍କ ନିଜ ତରଫରୁ କଣ କଣ ଦିଗ ପ୍ରତି ଧ୍ୟାନ ଦେବେ ସେ ସମ୍ପର୍କରେ। ତେବେ ସରକାରଙ୍କ ତରଫରୁ ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇ ଦେବା ପାଇଁ କି କଣ ପଦକ୍ଷେପ ସବୁ ନିଆଯାଉଛି?
0: ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ, ତାଜା ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କଠୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି, ଯଥା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ 2006 ମାଧ୍ୟମରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନିୟନ୍ତ୍ରଣ କରାଯାଉଛି। ଏ ଆକ୍ଟଟା 2006 ହେଇଥିଲା, ଏଥିରେ ଆମର ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ଯୋଉଟା ସେଇଟା ଦେଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ଅଛନ୍ତି, ତାଙ୍କ ପାଖରେ କାମ କରିବା ପାଇଁ ଲାବୋରେଟୋରୀ ଅଛି। ଏବେ ଭେହିକିଲ ବାହାରିଲାଣି ଯୋଉଟାକି ଆମେ ଆଣିକି ଧର ବାଲିଯାତ୍ରାରେ ଆମେ ଆଣିଥିଲୁ, ମୋବାଇଲ ଭେହିକିଲ ଆଣି ଇନଷ୍ଟାଣ୍ଟଲି ସେ ଟେଷ୍ଟ କରିବି ପାରୁଛୁ, ବହୁତ କମ୍ ସମୟ ଭିତରେ ରିପୋର୍ଟ ବାହାରି ହେଉଛି। ଏଫେ ସେ ଦ୍ୱାରା ଖାଦ୍ୟ ବ୍ୟବସାୟକୁ ଲାଇସେନ୍ସ ଆମେ ଦେଉଛୁ, ଆମ କଣ୍ଟ୍ରୋଲ ରହିବେ, ରେଜିଷ୍ଟ୍ରେସନ ଦେଉଛୁ ତାଙ୍କୁ, ନିୟମିତ ହୋଟେଲ ରେଷ୍ଟୁରାଣ୍ଟ ମିଠା ଦୋକାନ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଯାଞ୍ଚ କରୁଛୁ, ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇ ଅସୁରକ୍ଷିତ ଖାଦ୍ୟ ଚିହ୍ନଟ କରାଯାଉଛି। ଯଦି ଅସୁରକ୍ଷିତ ଖାଦ୍ୟ କି ଅପମିଶ୍ରିତ ଖାଦ୍ୟ ଆମେ କିଛି ପାଉଛୁ, ତାକୁ ଆମେ ଡିସ୍କାର୍ଡ କରୁଛୁ, ଫୋପାଡ଼ୁଛୁ। ଅପମିଶ୍ରିତ ଖାଦ୍ୟକାରୀଙ୍କ ବିରୁଦ୍ଧରେ ଜୋରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଉ ଗୋଟେ ଇଟ୍ ରାଇଟ୍ ଇଣ୍ଡିଆ, ଫାସ୍ଟ୍ୟାଗ୍ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଉପଭୋକ୍ତା ଓ ଖାଦ୍ୟ ବ୍ୟବସାୟୀମାନଙ୍କୁ ସଚେତନ କରାଯାଉଛି। ଫେଷ୍ଟିଭାଲ ସମୟରେ ଯେମିତି କହିଲି ବାଲିଯାତ୍ରା ସମୟରେ ତୀବ୍ର ଯାଞ୍ଚ କରାଯାଉଛି ଓ ବାସି ଓ ଅସୁରକ୍ଷିତ ଖାଦ୍ୟଗୁଡ଼ାକୁ ଜବତ କରି ନଷ୍ଟ କରାଯାଉଛି। ଫୁଡ୍ ସେଫ୍ଟି ଅନ୍ ହ୍ୱିଲ୍ ବା ମୋବାଇଲ ଟେଷ୍ଟିଂ ଲ୍ୟାବ୍ ଯୋଉଟା, ତାଦ୍ୱାରା ସାଙ୍ଗେ ସାଙ୍ଗେ ଆମେ ପରୀକ୍ଷା କରି ତ୍ୱରିତ ରିପୋର୍ଟ ପାଇପାରୁଛୁ। ଏସବୁ ଜିନିଷ ଆମେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରିପାରୁଛୁ।
1: ଆଜ୍ଞା, ଇଏ ତ ଗଲା ଆପଣ ଯାହା ରନ୍ଧା ଖାଦ୍ୟ ସାଙ୍ଗେ ସାଙ୍ଗେ ତାକୁ ଯାଞ୍ଚ କରିବାର ଉପାୟ କଥା କହିଲେ ବା ସରକାରଙ୍କ ତରଫରୁ କଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ। ତେବେ ଯେମିତି ଆମର ଗହମ ଅଛି, ଅଟା ଅଛି, ଚାଉଳ ଅଛି, ଡାଲି ଅଛି, ସେସବୁର ଶୁଦ୍ଧତା ଯାଞ୍ଚ କରିବା ପାଇଁ କି ସରକାର କଣ କିଛି ପଦକ୍ଷେପ ନେଇଛନ୍ତି?
0: ଆଜ୍ଞା ଆଜ୍ଞା, ସେଥିରେ ଆମେ ଏଫ୍ଏସ୍ଏସ୍ର ଲାଇସେନ୍ସ ଦେଉଛୁ, ରେଜିଷ୍ଟ୍ରେସନ ନମ୍ବର ଯାଞ୍ଚ କରୁଛୁ, ଦେଖାଯାଉଛି ରେଜିଷ୍ଟ୍ରେସନ ନମ୍ବର ଅଛି ନା ନାହିଁ, ତାର ଏଫ୍ଏସ୍ଏ ଲାଇସେନ୍ସ ଅଛି ନା ନାହିଁ, ତାପରେ ପ୍ୟାକେଟ୍ ଭଲ ଭାବରେ ସିଲ୍ ହେଇଛି ନା ନାହିଁ ସେଇଟା ଦେଖୁଛୁ, ଖାଦ୍ୟରେ ରଙ୍ଗ ଗନ୍ଧ ଅବସ୍ଥା ସ୍ୱାଭାବିକ ଅଛି ନା ନାହିଁ, ଯେକୌଣସି ପ୍ୟାକେଟ୍ଟା ଆମେ ଦେଖୁ, ତାର ଖୋଲିକି ଧର ଆମେ ଟେଷ୍ଟ କଲାବେଳେ ହାତରେ ଦେଖୁ ତା ରଙ୍ଗ ଗନ୍ଧ ବି ସ୍ମେଲ୍ ଦେଖୁଛୁ, ଯଦି ଅଲଗା କିଛି ଲାଗୁଛି ସେଠି ବି ଆମେ ଜଗୁଛୁ। ଖୋଲା ଅସ୍ୱଚ୍ଛ ପରିବେଶରେ ରଖାଯାଇଥିବା ଖାଦ୍ୟକୁ କିଣିବାକୁ ବଞ୍ଚିତ ରହିବା ପାଇଁ ଲୋକଙ୍କୁ କୁହାଯାଉଛି। ଏହିସବୁ କାର୍ଯ୍ୟ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରାଯାଉଛି।
1: ବର୍ତ୍ତମାନ ଛୋଟ ଛୋଟ ସଂସ୍ଥା ଘରୋଇ ଉଦ୍ୟୋଗ ମାଧ୍ୟମରେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ତିଆରି କରୁଛନ୍ତି, ସେମାନେ ଯେତେବେଳେ ଏଇ ଜିନିଷ ତିଆରି କରୁଛନ୍ତି ସେମାନେ କୋଉ ଦିଗ ପ୍ରତି ଯତ୍ନଶୀଳ ହେବେ ଯାହାଦ୍ୱାରା କି ତାଙ୍କର ତିଆରି ଜିନିଷ ଅପମିଶ୍ରିତ ହେବନି?
0: ଛୋଟ ଛୋଟ କମ୍ପାନୀ ଯେଉଁମାନେ ତିଆରି କରୁଛନ୍ତି, ତାଙ୍କ ର ମେଟେରିଆଲ ଯୋଉ କିଣୁଛନ୍ତି ଆଜ୍ଞା, ସେଠୁ ଆଗେ ଦେଖନ୍ତୁ ସେଥିରେ ଯୋଉ ର ମେଟେରିଆଲ କିଣୁଛନ୍ତି ସିଏ ଲାଇସେନ୍ସ ଅଛି ନା ନାହିଁ, ତାର କେତେ ଦିନ ତଳୁରୁ ସେମାନେ ଆଣିଛନ୍ତି କିଣିକି, କେତେ ଦିନ ତାଙ୍କ ପାଖରେ ରଖୁଛନ୍ତି, ଆଉ ଯୋଉ ଜାଗାରେ ସେମାନେ ପ୍ରିପେୟାର କରୁଛନ୍ତି ସେ ଜାଗାଟା ସ୍ୱଚ୍ଛ ରହୁଛି ନା ନାହିଁ, ଯୋଉମାନେ ମସଲା ଗୁଣ୍ଡ ତିଆରି କରୁଛନ୍ତି ସେଠି କୁଟୁଛନ୍ତି କି ହାତରେ ଇଏ କରି ପ୍ୟାକେଟ୍ କରୁଛନ୍ତି, ସେମାନଙ୍କ ହାତ ସ୍ୱଚ୍ଛ ସଫା ଅଛି ନା ନାହିଁ, ମୁଣ୍ଡରେ ଟୋପି ପିନ୍ଧୁଛ ନା ନାହିଁ, ଗୋଡ଼ରେ ପାଦରେ ଚପଲ ପିନ୍ଧି ସେ କାରଖାନା ଭିତରକୁ ଯାଉଛନ୍ତି ନା ନାହିଁ, ସେଗୁଡ଼ା ସବୁ ଦେଖିବା ପାଇଁ କୁହାଯାଉଛି।
1: ଅନେକ ସମୟରେ ଆମେ ଦେଖିଛୁ ଯେ ବିଭିନ୍ନ ପ୍ରକାର ନକଲି ଖାଇବା ମଧ୍ୟ ତିଆରି କରାଯାଉଛି, ନକଲି ତେଲ ହେଲା, ନକଲି କୋଲ୍ଡ ଡ୍ରିଙ୍କ ହେଲା, ଘିଅ ହେଲା, ଏସବୁକୁ ତିଆରି କରାଯାଇଛି ଯାହାକି ମୂଳ ପ୍ୟାକେଟ ଆସୁଛି ବା ମୂଳ ଖାଦ୍ୟ ମିଳୁଛି ତା ସହିତ ପୁରାପୁରି ସମାନ ହେଇଯାଉଛି, ଯେ ଗୋଟେ ସାଧାରଣ ଲୋକ ପକ୍ଷରେ ନକଲି କୋଉଟା ଅସଲି କୋଉଟା ଯାଞ୍ଚ କରିବା କଷ୍ଟ ହେଇପଡୁଛି। ତେବେ ସିଏ ଯେତେବେଳେ ଏଇ ଜିନିଷ କିଣିବାକୁ ଯାଉଛି ତାକୁ କଣ ଧ୍ୟାନ ଦେବା ଦରକାର?
0: ସେ

0: ଧ୍ୟାନ ଦେବା କଥା ଏଇଆ ଯେ ନାଁଟା ଯୋଉ ଦେଖିବେ ନାଁରେ କି ମାତ୍ର ଯାହା ହେଲେ ଅଲଗା ଥିବ, ସେ ଏସ୍ଟା ଟିକେ ଛୋଟ କରିଦେଇଥିବେ, କୋଉଠି ଏସ୍ଟା ବଡ କରିଦେଇଥିବେ, କୋଉଠି ଏଟାକୁ ଇଏ କରିଥିବେ, କାହିଁକିନା ସେମ୍ ନାଁରେ ରେଜିଷ୍ଟ୍ରେସନ ସେମାନେ ପାଇବେନି। ଏକ ଦ୍ୱିତୀୟତଃ ଯେତେବେଳେ କିଣୁଛନ୍ତି ଗୋଟିଏ ଥର ଧର କିଣିଲେ ତା ବିଲ୍ ରଖିଲେ ଯଦି ଖରାପ କିଛି ଦେଖିଲେ ସାଙ୍ଗେ ସାଙ୍ଗେ ତାକୁ ପଚାରନ୍ତୁ, ହେଲେ ତା ପର ତରଫରୁ ସେ ଭୁଲ କରିବ ନାହିଁ।
1: ଆଜ୍ଞା, ଯୋଉ ରିଟେଲର ଦୋକାନୀ ଯୋଉମାନେ ଖୁଚୁରା ବ୍ୟବସାୟୀ ଅଛନ୍ତି ତାଙ୍କୁ ସେମାନେ
0: ଜଣେଇବେ।
1: ଆଜ୍ଞା, ତାପରେ ସେମାନେ କାହାକୁ ଜଣେଇବେ?
0: ଯଦି ଖୁଚୁରା ଦୋକାନୀ ସେମାନେ ଦେଖିଲେ ଯେ ସେମାନେ ବି ଜାଣିପାରୁନାହାନ୍ତି, ତାଙ୍କୁ ସେମିତି ଶିକାର ହଉଛି, ସେମାନେ ଆମକୁ କହିବେ, ଆମ ପାଖକୁ ବହୁତ କମ୍ପ୍ଲେନ୍ ସେ ହିସାବରେ ଆସୁଛି, କୋଉଠି ତେଲ ଖରାପ ପଡିଲା, କୋଉଠି ତେଲ ତିଆରି ଚାଲିଛି, ଭେଜାଲ ତେଲ, ସେସବୁ ଖବର ଆମ ପାଖକୁ ଆସୁଛି, ଆମେ ତାକୁ ଦେଖୁ, ଯାଞ୍ଚ କରୁଛୁ।
1: ଆଜ୍ଞା, ଖାଦ୍ୟ ଅପମିଶ୍ରଣରେ ହଉ ବା ଖାଦ୍ୟ ଦୂଷିତ ହେବାର ପାଣିର କଣ ଭୂମିକା ରହିଛି?
0: ପାଣି ଖାଦ୍ୟରେ ଭେଜାଲ କରିବା ସବୁଠାରୁ ସାଧାରଣ ଉପାୟ। କେତୋଟି ଅସାଧୁ ବ୍ୟବସାୟ ଲାଭ ବଢାଇବା ପାଇଁ କ୍ଷୀରରେ ପାଣି ମିଶାନ୍ତି, ଫଳ ରସରେ ପାଣି ମିଶାନ୍ତି, ଦହି ଓ ଅନ୍ୟ ତରଳ ଖାଦ୍ୟରେ ପାଣି ମିଶାଇ ଦିଅନ୍ତି।
1: ଆଜ୍ଞା,
0: ଏବଂ ପାଣି ମିଶାଇବା ଦ୍ୱାରା ଖାଦ୍ୟର ଗୁଣବତ୍ତା କମିଯାଏ, ପୋଷକ ତତ୍ତ୍ୱର ପରିମାଣ ହ୍ରାସ ପାଏ। ଅପରିଷ୍କାର ପାଣି କିମ୍ବା ଦୂଷିତ ପାଣି ମିଶିଲେ ରୋଗ ନିଶ୍ଚୟ ସୃଷ୍ଟି ହୋଇପାରେ। ବ୍ୟାକ୍ଟେରିଆ, ଭାଇରସ ଓ ଅନ୍ୟାନ୍ୟ ଜୀବାଣୁ ଖାଦ୍ୟରେ ପ୍ରବେଶ କରିପାରନ୍ତି, ଯାହାଦ୍ୱାରା କି ଡାଇରିଆ, ଟାଇଫଏଡ୍ ବା ଜଣ୍ଡିସ ଭଳି ଜଳବାହିତ ରୋଗ ସବୁ ହୋଇପାରେ।
1: ଆଜ୍ଞା, ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ପାଖରେ କେମିତି ବିଶୁଦ୍ଧ ପାଣି ପହଞ୍ଚିବ?
0: ବିଶୁଦ୍ଧ ପାଣି ଆଜିକାଲି ତ ସମସ୍ତଙ୍କର ବିଶୁଦ୍ଧ ପାଣି ଦିଆଯାଉଛି, କିନ୍ତୁ ଏମାନେ କୋଉ ଜାଗାରେ କ'ଣ କରୁଛନ୍ତି, ଲୋକାଲ ଆରେଞ୍ଜମେଣ୍ଟ ନିଜର ଟ୍ୟୁବୱେଲ, ସେ ଟ୍ୟୁବୱେଲ ପାଣି ନେଇ ଆସୁଛନ୍ତି, ଯେଉଁଟାକି ଠିକ ସେ ପାଣି ଭଲ ଲେୟର ପାଣି ନୁହେଁ, କିନ୍ତୁ ବର୍ତ୍ତମାନ ଯେଉଁ ସପ୍ଲାଇ ପାଣି ଦିଆଯାଉଛି ସେ ଗୋଟେ ଭଲ ପାଣି। ତା ଛଡ଼ା ଯେଉଁ ବଡ଼ ହୋଟେଲ କି ହେଲା କି ଯେଉଁଠି ହେଲା, ସମସ୍ତଙ୍କ ପାଖରେ ତାଙ୍କର ଅଛି ୱାଟର ପ୍ୟୁରିଫାୟର ଅଛି, ୱାଟର ପ୍ୟୁରିଫାୟର ଦେଖୁ ତା ଦେହରେ ପାଣି ଆଣିକି ୟୁଜ୍ କରନ୍ତୁ, ଆଉ ୱାଟର ପ୍ୟୁରିଫାୟରକୁ ପ୍ରତି ତିନି ମାସ ଥର ଲେଖା ତା ଫିଲ୍ଟର ଚେଞ୍ଜ କରିବା, ତା କ୍ୟାଣ୍ଡେଲ ଚେଞ୍ଜ କରିବା, ଏଇଟାକୁ ଦେଖନ୍ତୁ। ଆମେ ବି ଯେଉଁ ହୋଟେଲ ଗୁଡ଼ା ଯାଉଛୁ ତାଙ୍କର ସେ ଚାଞ୍ଜ କରୁଛୁ, କେବେ ତାଙ୍କର ଫିଲ୍ଟର ଚେଞ୍ଜ କରିଥିଲେ, ତା କ୍ୟାଣ୍ଡେଲ ଚେଞ୍ଜ କରିଥିଲେ, ମେଣ୍ଟେନାନ୍ସ କେବେ ହେଇଥିଲା, ସେଗୁଡ଼ା ସବୁ ଆମେ ଦେଖିକି ଆସୁଛୁ।
1: ଆଜ୍ଞା, ଯେମିତି ଆପଣ କହିଲେ ଯେ ବଡ଼ ବଡ଼ ହୋଟେଲରେ ବି ଆପଣ ଯାଞ୍ଚ କରୁଛନ୍ତି, ଯେତେବେଳେ ଆମେ ହୋଟେଲ ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଛୁ, ବାହାର ସିନା ଆମେ ପରିଷ୍କାର ପରିଚ୍ଛନ୍ନତାର ଆଖିରେ ଦେଖିପାରିବୁ, ସେଠି ତ ଆମେ ଆଉ ଜାଣିପାରିବୁନି, ତେଣୁ ସେମାନେ ଯେଉଁ ଖାଦ୍ୟ ଆମକୁ ପରୋଶୁଛନ୍ତି ତାହା କେତେ ଦୂର ବିଶୁଦ୍ଧ ବା ଅପମିଶ୍ରିତ ତାକୁ ଜାଣିହେବ କି?
0: ନିଶ୍ଚିତ ନିଶ୍ଚିତ। ଏଇଟା କ'ଣ, ଆମେ ଯେମିତି ଆଗରୁ କହୁଛୁ ସବୁ ଚମକିଆ ଜିନିଷ ସୁନା ନୁହେଁ, ଏବେ ଆମେ ଖାଦ୍ୟ ଡିପାର୍ଟମେଣ୍ଟ ତରଫରୁ ଯୋଉଠି ଯାଇ କହୁଛୁ ସବୁ ଜାଗା ସୁନ୍ଦର ଦେଖାଯିବା ଖାଦ୍ୟ ସେଟା ଦେହ ପ୍ରତି ଭଲ ନୁହେଁ। ଆପଣ ଦେଖିବେ ଯୋଉ ଖାଦ୍ୟ ଗୁଡା ଭାଲି ନାଲି ରଙ୍ଗ ଦେଖାଯାଉଛି କି ଭାଲି ତେଲ ଦେଖାଯାଉଛି, ସେ ଖାଦ୍ୟ ଗୁଡା ଖାଦ୍ୟରୁ ଦୂରରେ ରହିବା କଥା। ଦୋକାନୀ ପାଖକୁ ଯେତେବେଳେ ଯିବେ ଦେଖିବେ ରଙ୍ଗ ଯଦି ଦେଖାଯାଉଛି, ନାଲି ରଙ୍ଗ ଦେଖାଯାଉଛି, ହଳଦୀ ରଙ୍ଗ ଦେଖାଯାଉଛି, ଇଭିନ୍ ତରକାରୀ ଦେଖନ୍ତୁ, ବିରିୟାନୀ ଦେଖନ୍ତୁ, ସବୁଥିରେ ଆପଣ ଦେଖିବେ ରଙ୍ଗ ପକାଉଛନ୍ତି, ତେଣୁ ରଙ୍ଗ ଦେଖିଲା ମାନେ ରଙ୍ଗଠୁ ଆପଣ ଦୂରେଇ ରୁହନ୍ତୁ, କାରଣ ରଙ୍ଗଟା ସବୁଠୁ ଖରାପ ହେଉଛି, କାର୍ସିନୋଜେନିକ ସେଟା ହୁଏ, କ୍ୟାନ୍ସର ହେବାର ବହୁତ ଚାନ୍ସ ତା ଦେହରେ, ତେଣୁ ଆମେ ସମସ୍ତଙ୍କୁ ରଙ୍ଗ ପକାଇବା ମନା କରୁଛୁ। ତେଲ ବି କ୍ୱାଲିଟି ଭଲ କରିବା ପାଇଁ ଚେଷ୍ଟା କରୁଛୁ, ଯୋଉ ଯୋଉ ଜାଗାକୁ ଦେଖୁଛୁ ଖରାପ ତେଲ ୟୁଜ୍ କରୁଛନ୍ତି ତେଲକୁ ଡିସ୍କାର୍ଡ କରିଦେଉ, ଫୋପାଡ଼ି ଦେଉଛୁ ଆମେ, ତାଙ୍କୁ ଭଲ ତେଲ ଆଣିବା ପାଇଁ କୁହାଯାଉଛି।
1: ତେବେ ସବୁଠୁ ବଡ଼ କଥା ହେଉଛି ସଚେତନତା, ସାଧାରଣ ଲୋକଙ୍କୁ ସରକାରଙ୍କ ତରଫରୁ ସଚେତନ କରିବା ପାଇଁ କି କ'ଣ କାର୍ଯ୍ୟକ୍ରମ ସବୁ କରାଯାଉଛି?
0: ସେଥିରେ ଆମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍କୁଲ କଲେଜ ଗୁଡ଼ାକରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ, ଖାଦ୍ୟ ସୁରକ୍ଷା ବିଷୟରେ ରଚନା, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ସବୁ କରୁଛୁ, ସୋସିଆଲ ମିଡ଼ିଆ, ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବି ସଚେତନ ବାର୍ତ୍ତା କରୁଛୁ। ଇଟ୍ ରାଇଟ୍ ଇଣ୍ଡିଆ କ୍ୟାମ୍ପସ, ଏଫ୍ଏସ୍ଏସ୍ଆଇ କାର୍ଯ୍ୟରେ ଯୁବପିଢ଼ିମାନଙ୍କୁ ସାମିଲ କରାଯାଇଛି, ଆଉ ଏନ୍ଏସ୍ଏସ୍ ୟୁଥ୍ କ୍ଲବ, ସେଲ୍ଫ ହେଲ୍ପ ଗ୍ରୁପ ମଧ୍ୟରେ ଗାଁ ସହରରେ ସଚେତନତା ଆମେ କରୁଛୁ। ଏବେ ଆମେ କଟକରେ ବି ଚାରିଟା କ୍ୟାମ୍ପସକୁ ଆମେ ୟୁଥ୍ ରାଇଟ୍ କ୍ୟାମ୍ପସ କରିଛୁ, ଚାରିଟା କଲେଜକୁ, ଯେଉଁଠିକି ସେ ଜାଗାର ଖାଦ୍ୟ ଭଲ ମାନର ବୋଲି ଆମେ ତାଙ୍କୁ ସାର୍ଟିଫାଏ କରିଛୁ। ଆଗକୁ ଆମେ ଆଶା ବି କରୁଛୁ ଅଲଗା କ୍ୟାମ୍ପସ ଗୁଡ଼ା ବି ସେ ନିଜେ ଆଗକୁ ବାହାରିକି ତାଙ୍କ କ୍ୟାମ୍ପସରେ ସାର୍ଟିଫିକେଟ୍ କରିବେ ଭଲ ଖାଦ୍ୟ ବୋଲି। ଶେଷରେ ମୁଁ କହି ରଖୁଛି, ଆଜିର ଶିଶୁ ଓ ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ସଚେତନ ଉପଭୋକ୍ତା, ଖାଦ୍ୟ ସୁରକ୍ଷା ବିଷୟରେ ସଠିକ୍ ଜ୍ଞାନ ଦେଇ ସେମାନଙ୍କୁ ସୁସ୍ଥ ଓ ସଚେତନ ନାଗରିକ ଭାବରେ ଗଢ଼ି ତୋଳିବା ନିହାତି ଆବଶ୍ୟକ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଖାଦ୍ୟ ସୁରକ୍ଷା କ'ଣ ଏବଂ ଜଣେ ସାଧାରଣ ମଣିଷ ପାଇଁ ଖାଦ୍ୟର ଶୁଦ୍ଧତା ଜାଣିବ କେମିତି ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଆପଣଙ୍କର ଏହି ସୁନ୍ଦର ଆଲୋଚନା ପାଇଁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ, ଏ ସମ୍ପର୍କରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ ସହ ଆଲୋଚନା। ହଁ, ଖାଦ୍ୟ ଆମ ପାଇଁ ସେତେବେଳେ ବରଦାନ ସଦୃଶ ହୋଇଥାଏ ଯେତେବେଳେ ଆମେ ବିଶୁଦ୍ଧ ଆହାର ଗ୍ରହଣ କରିଥାଉ। ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତି ପାଇଁ ଦରକାର ସାମଗ୍ରୀଗୁଡ଼ିକ ପାଇଁ ଅଧିକାଂଶ ସମୟରେ ବଜାର ଉପରେ ନିର୍ଭର କରୁଛନ୍ତି। ତେବେ ବଜାରରେ ମିଳୁଥିବା ଖାଦ୍ୟ ଖାଇବା ପୂର୍ବରୁ ବା କିଣିବା ପୂର୍ବରୁ ତାର ବିଶୁଦ୍ଧତା ସମ୍ପର୍କରେ ଧ୍ୟାନ ଦେବା ନିହାତି ଜରୁରୀ। ତେବେ ବିଶ୍ୱ ଖାଦ୍ୟ

ସୁରକ୍ଷା ଦିବସର ଏ ବର୍ଷର ସ୍ଲୋଗାନ ରହିଛି ବୋଝରୁ ସମାଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସୁରକ୍ଷିତ ଭୋଜନ, ଅର୍ଥାତ୍ ଖାଦ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ କମ୍ କରିବା ସହିତ ସୁରକ୍ଷିତ ଆହାର ପ୍ରତି ସଚେତନତା ସୃଷ୍ଟି କରିବା।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଭାରତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ

0: ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ ଚାରୋଟି ରିଫିଲ୍ ଉପରେ 300 ଟଙ୍କାର ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ପାଇଁ 642 ଟଙ୍କା ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ଟଙ୍କା ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି, ଚଳିତ ବର୍ଷ ଫେବୃୟାରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଟଙ୍କାରୁ ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଗତକାଲି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡୀଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6ଟି ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8ଟି ବିଭାଗ ଏବଂ ଚଣ୍ଡୀଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡୀଗଡ଼ର 2ଟି ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ ସିବିଆଇ କହିଛି, ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି, ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନର 77ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
1: साइकिलिंग करने से आपकी हेल्थ अच्छी रहती है, साइकिलिंग से फ्यूल का बचत होता है, वर्तमान में ट्रैफिक की बहुत बड़ी समस्या है, उसका भी समाधान, तो क्यों न हम साइकिलिंग करें। देश के नागरिकों में अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूँ कि हमारी कई समस्या का समाधान होगा।
0: ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଷ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡୀଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଖେଳିବା ଆରମ୍ଭ କରି 8 ୱିକେଟ୍ ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ୍ ପାଳି

0: ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବିଲିଙ୍କୁ ଭେଟିବେ। ବିଶ୍ୱର 3 ନମ୍ବର ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ନମ୍ବର ମାନ୍ୟତାପ୍ରାପ୍ତ କୋବିଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର ଅଷ୍ଟମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନୋସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ବର୍ଷିଆ ଆନ୍ଦ୍ରିଭା ଚ୍ୱାଲିନୋସ୍କାଙ୍କୁ 6-3, 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMD ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। IMD ଆକଳନ ଅନୁସାରେ ଆଗାମୀ 2-3 ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳ, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBIର ଚଢ଼ଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼।
1: Good afternoon. This is Akashwani and I'm Sunil Verma with the Midday News. The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in next 2-3 days. And in cricket, India declare first innings at 564-8 against Afghanistan in one-off test in New Chandigarh. India-Indonesia Joint Commission meeting is underway in New Delhi. External Affairs Minister Dr. S. Jayashankar and his Indonesian counterpart Sugiono are co-chairing the meeting. In his opening remarks, Dr. Jayashankar said that the joint commission between both nations is convening after a gap of 4 years, and it is essential to acknowledge that significant advancements in bilateral relations have been made during this time. He said India-Indonesia celebrated the 75 years of establishment of bilateral ties last year.
2: Our joint commission is happening after 4 years, and I think it's important to recognize that in those 4 years we made good progress in our bilateral relations. Today I look forward to extensive discussions with you covering the full spectrum of our bilateral cooperation, from political to defense and security, maritime trade and investments, health and pharmaceuticals, food security, as well as tourism, education and cultural cooperation.
1: Indonesian Foreign Minister Sugiono also said this is an important meeting

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक समय वर्तमान स्टूडियो घड़ी दिन 2:32। परवर्ती कार्यक्रम आंचलिक संवाद।

ମୁଖ୍ୟ ସମ୍ବାଦ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 2029 ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 to 26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33%ରୁ ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।

ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ପାର କଲାଣି, ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ଦିନ 11ଟାଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଆବଶ୍ୟକ ପଡ଼େ ତେବେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଜୋତା, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା ଏବଂ ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି, ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ମା ଏବଂ ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ବା ଥକା ଲାଗିଲେ ଛାଇ ଜାଗାରେ ଟିକିଏ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତେବେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

0: ଶୁଣିଲି କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏ ବିଜ୍ଞାପନ
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟି ରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଶ୍ଚନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର 2024 ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ

0: ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟ, ରିଜର୍ଭ ଅଫିସ୍ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ୍ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ର୍ୟାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
1: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯୋଉ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 5,95,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ଆଇଟିଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, ଏସ୍ଏସ୍ ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍

ଏସ୍ଆଇ ମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

0: ଭାଇନା, ଅସଲି ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ,
0: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ମୁମ୍ବାଇର ୱିଲସନ୍ କଲେଜର 22 ବର୍ଷିଆ ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ଦିନ ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ଅଗଷ୍ଟ 15 ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ଭିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟେନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ। 1997 ଏହାର 50 ବର୍ଷ ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ, ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍। 1930 କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ

ସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କହ୍ଲ ସମ୍ପ୍ରଦାୟର ହେର ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ।

ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଡମାନ ନାୟକ, ବୁଆଇ ନାୟକ, ଜେନା ଜଙ୍କ, ଗୋବିନ୍ଦ ନାୟକ, ଲେଙ୍ଗା ନାୟକ, ବୀରସିଂ ସାମାଡ, କାଇରୀ ନାୟକ, ରାଣୀ ନାୟକ ଏବଂ ମାଙ୍ଗୁ ନାୟକ। ମାନବ ସମାଜ ପ୍ରତି ଶିକ୍ଷାର ଆବଶ୍ୟକତା ଏବଂ ଏହାର ମହତ୍ତ୍ୱ ଯେ କେତେ ଯଥାର୍ଥ, ଶେଷ ଗୀତଟି ଏହି ମର୍ମ।

0: ଶେଷ ହେଲା ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ

ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ୍ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର ପ୍ରତିରକ୍ଷା ସୁରକ୍ଷା ସାମୁଦ୍ରିକ ସହଯୋଗ ବାଣିଜ୍ୟ ପୁଞ୍ଜିନିବେଶ ଔଷଧ ଓ ସ୍ୱାସ୍ଥ୍ୟ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଶକ୍ତି ଯୋଗାଯୋଗ ମହାକାଶ ଶିକ୍ଷା ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି 70 ମିଲିୟନ୍ରୁ ଉର୍ଦ୍ଧ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ
ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPMJAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା।

0: ଆଲୋଚନା ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏବିପିଏମ୍ଜେଏୱାଇ କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ୱିକେଟ୍ ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ ମତ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତାନ୍ ମାନବ 3ଟି ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2ଟି ସ୍ୱର୍ଣ୍ଣପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଆଜି ଶୁଣନ୍ତୁ।

0: କଥା।
1: ହଁ ଆଜ୍ଞା,
2: ହଲମାର୍କ ଗହଣା କିଣନ୍ତୁ, ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
3: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ପ୍ରିୟ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣେଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ସବୁ ଶ୍ରୋତା ମାନେ ଜାଣିଥିବେ ଯେ ଆମର ମାର୍କଣ୍ଡ ଉପନିଷଦ କହେ ଯେ ଋଣମ କୃତାମ ଘୃତମ ପିବେତ ଯାବତ ଜୀବେତ ସୁଖମ ଜୀବେତ, ଅର୍ଥାତ ଆମେ ଆମର ଜୀବନ ଚର୍ଯ୍ୟାରେ ଯଦି ଆମର ଦରକାର ମୁତାବକ ଚାହିଦା ମୁତାବକ ଆମ ପାଖରେ ପଇସା ନଥାଏ ଆମେ ଋଣ କରୁ, ଏବଂ ଯେଉଁମାନେ ଋଣ କରନ୍ତି ଋଣ ତ ବଢି ବଢି ଚାଲେ କେବେ କମେନି, କିନ୍ତୁ ଯେତେ ଦିନ ବଞ୍ଚିବେ ସୁଖରେ ବଞ୍ଚିବେ, ସୁଖରେ ବଞ୍ଚିବେ ଅର୍ଥାତ ଭୃକ୍ଷେପ କରିବାର ନାହିଁ, କାହା ପାଖରୁ ଋଣ ଆଣିଛେ କିସ କରିଛେ ସେ କିସ ଭାବୁଥିବ, ସିଏ ଅସୁବିଧାରେ ପଡିଥିବ କି ନ ପଡିଥିବ ଏକଥା କିଛି ଭାବିବାନି। କିନ୍ତୁ ଯଦି ବ୍ୟାଙ୍କରୁ ଋଣ ଆଣିଥିବା ଆମର ଯେହେତୁ ସୁଧ ପଡେ ଏବଂ କମ୍ପାଉଣ୍ଡିଂ ରେଟ୍ରେ ସୁଧ ପଡେ, ଚକ୍ରବର୍ତ୍ତି ହିସାବରେ ବଢି ଚାଲେ ଆମର ଲୋନ୍ ଆମାଉଣ୍ଟଟା, ତେଣୁ ଆମେ ବ୍ୟସ୍ତ ହଉ କେମିତି ଋଣ ସୁଝିଦବା। କିନ୍ତୁ ଏପଟେ ଜୀବନରେ ଆମେ କେତେ ଋଣ କରୁଛେ, ଯେହେତୁ ଆମେ କହୁ ଆମର ପଞ୍ଚଭୂତର ସମାହାର ହଉଛି ଆମ ଦେହ, କିନ୍ତୁ ଆମେ ବିଶ୍ୱାସ କରୁ ମାଟିରୁ ଆମେ ଜନ୍ମ ହେଇଛୁ, ଏ ମାଟି ମାର ଋଣରେ ଆମେ ଋଣୀ ସବୁଦିନ ପାଇଁ। ତା ସହିତ ଆମର ସାକ୍ଷାତ ଯିଏ ସୃଷ୍ଟିକର୍ତ୍ତା ଆମ ପାଇଁ ଆମର ବାପା ମା, ସେମାନଙ୍କ ପାଖରୁ ବି ଆମେ
2: ଋଣ ସୁଝି ହବନି,
1: ଋଣ ସୁଝି ହବନି। ଆଉ ବିଶେଷ କରି ବିଭିନ୍ନ ସୂତ୍ରରୁ ଆମେ ଯାହା ଋଣ ଆଣୁ, କେତେବେଳେ କେମିତି ବ୍ୟବସ୍ଥା ସେ ଋଣ ପରିଷଦର ବ୍ୟବସ୍ଥା କରେ ଏବଂ ଆପେ ଆପେ ସୁଝିଯାଏ, କେତେବେଳେ ଛାଡ଼ ହୁଏ, ଏମିତି ଅନେକ କଥା ରହିଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଦେଖିବା ଆମର ଜୀବନ ଶୈଳୀରେ ଯେମିତି ଆମେ ବଞ୍ଚୁଛେ ଏବଂ ଆମର ଚାହିଦା ଯେମିତି ବଢି ବଢି ଚାଲିଛି, ଆବଶ୍ୟକତା ବଢି ବଢି ଚାଲିଛି, ଆମେ କିନ୍ତୁ ସେଇ ଅନୁସାରେ ଆମର ଆୟ ବଢୁନି, ଆମେ ଋଣ କରିବା ପାଇଁ ବାଧ୍ୟ। ଆଉ ତେବେ କଥା ହେଉଛି ଯେ ବର୍ତ୍ତମାନ ଷ୍ଟାଡି ଲୋନ୍ ବି ପିଲାମାନେ କରୁଛନ୍ତି, ପିଲାମାନେ ତ କରୁନାହାନ୍ତି ପ୍ରକୃତରେ, ଯଦିଓ ବ୍ୟବସ୍ଥା କହୁଛି ଯେ ପିଲାମାନେ ଋଣ କରନ୍ତି କିନ୍ତୁ ପିଲାମାନଙ୍କୁ ଋଣ ଦିଅନ୍ତିନି, ସେଇ ବାପା ମା କିମ୍ବା ତାଙ୍କର ଯିଏ ଅଭିଭାବକ ସେଇମାନେ ଆଣନ୍ତି, ବିଶେଷ କରି ବାପା ମା, ଆଉ ଯଦି କାକା ମାମୁଁ ଏମାନେ ଆଣିଥିବେ ସେମାନେ ବି ଆଜିକାଲି ପଛଘୁଞ୍ଚା ଦେଲେଣି, ଆମେ ସିଧାସଳଖ ଦେଖୁଛୁ ସେମାନେ ଋଣ କରିବା ପାଇଁ ଚାହୁଁନାହାନ୍ତି ତାଙ୍କ ପିଲାମାନଙ୍କ ପାଇଁ ଋଣ କରିବା ପାଇଁ। ଏଇଥିପାଇଁ ଯେ ଋଣର ଭାରଟା ଆଉ କାହାକୁ ଯିବ ନାହିଁ କେବେ ବି, ସବୁଦିନ ପାଇଁ ଋଣ ଆପଣଙ୍କ ଉପରେ ରହିଲା, ଏବଂ ପିଲା ଚାକିରି କରୁ ବା ନ ଚାକିରି କରୁ ବା ପିଲା ଆୟ କରୁ ନ କରୁ ଆପଣଙ୍କୁ ସୁଝିତେ ହେବ, ଏବଂ ସେଇ ଋଣର ଯୋଉ ମାତ୍ରା ସେ ବଢି ବଢି ଚାଲିବ, ଆଉ ଆମେ ସୁଝିତେ ଯେତେ ଚେଷ୍ଟା କଲେ ବି କରିପାରିବାନି। ତେଣୁ ବହୁତ ପ୍ରକାରର ବ୍ୟବସ୍ଥା ବର୍ତ୍ତମାନ ଚିନ୍ତା କରିବାର ଅଛି, ଆବଶ୍ୟକତାକୁ କମେଇବାର ଅଛି, ଆବଶ୍ୟକତାକୁ ଯେତେ ଖର୍ଚ୍ଚ କାଟ କରିବା, ଖର୍ଚ୍ଚ କାଟ କରିବା ହେଲେ ଏବେ ତ ଆପଣ ଟେଲିଫୋନରେ ଯଦି ଚାର୍ଜ ନ କରିବେ ତାହେଲେ କମ୍ପାନୀ ଫୋନ କରିକି ବାରମ୍ବାର ପାଗଲା କରିଦେଉଛି, ପଇସା ସରିବା ଆଗରୁ ଆଗରୁ କିରି କହୁଛନ୍ତି ଯେ ପଇସା ଆପଣଙ୍କର ସରତେ ଯାଉଛି, ଆଉ ସିଧାସଳଖ ଆଉ ବନ୍ଦ ବାନ୍ଧ ନ ହେଇକି ଯେମିତି ସୁବିଧାଟା ପାଇପାରିବେ ଟେଲିଫୋନ, ତେଣୁ ପଇସା ପକେଇକି ଶୀଘ୍ର ଚାର୍ଜ କରୁନ, ତାପରେ ଯଦି ଦୁଇ ଚାରି ଦିନ ନ ପକେଇଲେ ତାପରେ ସକାଳ ସନ୍ଧ୍ୟା ସବୁବେଳେ ଟେଲିଫୋନ। ଆଉ ଆମର ଶୁଭାକାଂକ୍ଷୀ ଭଳିଆ ଆପଣ ପଚାରିବେ ଯେ କିଏ ହବ ଚାର୍ଜ କଲେ କିଏ ହବ, ନା ଆପଣଙ୍କର ସୁବିଧାଟା ପାଇପାରିବେ ଫୋନରେ କଥା ହେଇପାରିବେ, ଆମେ ତ କେତେବେଳେ କାହାକୁ ଫୋନ କରୁଛେ କଣ ଆବଶ୍ୟକତା ଆମର ରହିଛି, ଆମେ ବିଶେଷ କରି ସେତେ ଏତେ ସିଧାସଳଖ ବ୍ୟବସାୟୀମାନେ ଯେତିକି ଚିନ୍ତା କରନ୍ତି ଆମେ ଚିନ୍ତା କରୁନି। ଆଉ ସେ ବିଷୟରେ ସାମାଜିକ ଅର୍ଥନୀତି ବି ବହୁତ କଥା କହେ, ଆମର ଯେତେ ମଧ୍ୟମ ଧରଣର କହିହବନି, ଆମେ ନିମ୍ନ ସ୍ତରକୁ ଅଲରେଡି ପଳେଇ ଆସିଲୁଣି ଆମର ଅର୍ଥନୀତି ଅନୁସାରେ।

0: ଇଏ ଇଣ୍ଡେକ୍ସ କରୁ ବା ନ କରୁ, ଆମ ନିଜ ଇଣ୍ଡେକ୍ସ, ଆମ ଜ୍ଞାନ ଯାହା କହୁଛି, ବୁଦ୍ଧି ଯାହା କହୁଛି, ପାଠ ଯାହା କହୁଛି, ଆମେ ମଧ୍ୟବିତ୍ତ ପରିବାରର ଲୋକ ନୁହେଁ, ଆମେ ପୁରା ଏକବାରେ ନିମ୍ନତମ ପରିବାରର। କାରଣ ଆମର ସବୁ ତ କିଣା, ଚାଉଳ କିଣା, ଡାଲି କିଣା, ଗ୍ୟାସିଲି କିଣା, କିରୋସିନି କିଣା, ଗ୍ୟାସ କିଣା, ବିଦ୍ୟୁତ କିଣା, ଟେଲିଫୋନ କିଣା, ସବୁ କିଣା। ତେଣୁ ଆମେ ନିମ୍ନ ସ୍ତରର ଅର୍ଥନୀତି ଭିତରକୁ ପଳେଇ ଆସିଲେଣି, ତେଣୁ ଅନେକ କଥା ଚିନ୍ତା କରିବାର ଅଛି। ନା କିସ କହୁଛ ସୁବେନ୍ଦୁ?
1: ଦେଖ, ଋଣ ଆମର ପ୍ରଥମେ ଯେତେବେଳେ ଆମେ ଚିନ୍ତା କରୁଥିଲେ, ସେତେବେଳେ ବିଭିନ୍ନ ପ୍ରକାର ଋଣ ଯେହେତୁ ଥିଲା, ମୁଖ୍ୟ ଋଣ ଥିଲା ଚାଷ ଉପରେ, ଖରିଫ ଚାଷ ଆଉ ରବି ଚାଷ। ତେଣୁ ଚାଷୀ ଭାଇ ପାଖରେ ଯେତିକି ପଇସା ହଉନଥାଏ, ତେଣୁ ସେ ବିଭିନ୍ନ ଫସଲ ପାଇଁ ବିଭିନ୍ନ ଦର ସବୁ ଅଛି, ଏକର ପ୍ରତି ଆଉ ହେକ୍ଟର ପ୍ରତି, ଆଉ ଫସଲ ଅନୁଯାୟୀ ଧାନ ପାଇଁ
0: କମ୍ ଋଣର ମାନେ ଯୋଉ ସୁଧଟା କୁହନ୍ତି, କମ୍ ସୁଧଟା ହଉଛି ସମବାୟ ସଂସ୍ଥାରେ। ଯଦି ସୁଝି ଚାଲିଥିବ, ଅର୍ଥାତ୍ ଆମର ବୁଝାମଣାଟା ଠିକ ଥିବ ସମବାୟ ସଂସ୍ଥା ସାଙ୍ଗରେ, ତାହେଲେ ସେମାନେ 2% ସୁଧର ବି ଦଉଥିଲେ ପଇସା।
1: ତାପରେ ପରେ ପୁଣି କିଷାନ କ୍ରେଡିଟ କାର୍ଡ ଇତ୍ୟାଦି ସବୁ ପ୍ରଚଳନ ହେଲା, ଚାଷୀ ଭାଇମାନେ ଅନ୍ୟମାନେ ଯେମାନେ ସବୁ ସୁବିଧା ନେଇଥିଲେ ସେମାନେ ଲାଭ ପାଇଲେ। ତାପରେ ପରେ ଘର ପାଇଁ ଋଣ, ଗୃହ ଋଣ, ଆଉ ତୁମେ ଯେମିତି ଆଲୋଚନା କରୁଥିଲ ଯେ ଷ୍ଟାଡି ଲୋନ୍ ବା ପାଠପଢା ପାଇଁ ଋଣ, ସେମିତି ପଇସା ପତ୍ର ଅଭାବ ଅସୁବିଧା ହେଲା, ସୁନା ବନ୍ଧକ ଦେଇକି ଋଣ, ଆଗରୁ ଜମିବାଡ଼ି ବି ବନ୍ଧା ରଖିକି ଲୋନ୍ ଆଣୁଥିଲେ, ଜମିବାଡ଼ି ମାନେ କିଛି ଡିହ ଅଛି ବା ଜମି ଅଛି, ତାକୁ ବ୍ୟାଙ୍କରେ ବନ୍ଧା ପକେଇକି ଋଣ ଆଣିକି ଯାହା କିଛି ଆବଶ୍ୟକତା ଥିଲା, ସେଟା ବ୍ୟକ୍ତିଗତ ହେଇପାରେ, ସାମୂହିକ ହେଇପାରେ, ବା କିଛି ଗୋଟେ ଏମର୍ଜେନ୍ସି ଯେମିତି ମେଡିକାଲ ଚିକିତ୍ସା ପାଇଁ ବା ଛୁଆ ବାହାଘର ପାଇଁ ଇତ୍ୟାଦି ଇତ୍ୟାଦି ବିଭିନ୍ନ କଥା ସେଠି ମ୍ୟାନେଜ୍ ହଉଥିଲା। କିନ୍ତୁ କଥା ହଉଛି ତାପରେ ପରେ ସମୟ ବଦଳିଲା, ସେ ମା ମାନଙ୍କୁ ପ୍ରୋତ୍ସାହନ ଦିଆହେଲା, ସବୁ ଗ୍ରୁପ ଗଠନ କଲେ, ଗ୍ରୁପ ମାଧ୍ୟମରେ ସବୁ ଲୋନ୍ ଆଣିଲେ, ଏକା କେନେ ନବ, ମିଶିକି ନିଅ, କିଛି ଗୋଟେ କାମ ଧନ୍ଦା କର, ଆଉ ଆମାଉଣ୍ଟ ବି ବେଶୀ ହେଲା, ଜଣେ ଆଣିଲେ ହୁଏତ 10,000 ଆଣିଥାନ୍ତେ, 10 ଜଣ ଆଣିଲେ 100,000 ତାକୁ ପରିଶୋଧ କରିସାରିଲେ ପୁଣି 2,00,000, 4,00,000, 5,00,000, 10,00,000 ପର୍ଯ୍ୟନ୍ତ ଲୋନ୍ ଦିନ ଚାଲିଛି। ହେଲା କି ଯୋଉ ଗ୍ରୁପ ମାନେ କିଛି କରୁ କି ନ କରୁ,
0: କିଛି ନା କିଛି କାମ ଚାଲେ, ଏବଂ ସେମାନେ ସେତେବେଳେ ପରସ୍ପରକୁ ପରିପୂରକ ହୁଅନ୍ତି, ଅର୍ଥାତ୍ ସାହାଯ୍ୟ ସହାନୁଭୂତି ରଖିକି ଚଳନ୍ତି, ଆଉ ଆକାଉଣ୍ଟ ହିସାବ କିତାବ ଠିକ ଭାବରେ ରଖିଥାନ୍ତି, ତେଣୁ ପ୍ରାୟ ସୁଝୁଛନ୍ତି। ଆମର ଯୋଉମାନେ ଅତି ଜାଣିନାହାନ୍ତି, ବୁଝୁନାହାନ୍ତି, କିଛି ଇଏ କରୁନାହାନ୍ତି, ସେମାନଙ୍କ କଥା ଅଲଗା, ନହେଲେ ମୁଁ ବ୍ୟାଙ୍କରେ ଦେଖୁଛି ଆମର
1: ପ୍ରତିଦିନ ଗହଳି ଲାଗୁଛି,
0: ଗହଳି ଲାଗୁଛି, ଏବଂ ସେମାନେ ଋଣ ନେଉଛନ୍ତି, ସୁଝୁଛନ୍ତି, ଚାଲିଛି, ଆକ୍ଟିଭିଟି ଚାଲିଛି।
1: ଆଉ ଯେଉଁମାନେ କିଛି କିଛି ପର୍ସନାଲ ବି ନଉଛି, ମାନେ ଋଣ ଆଣିଲେ ସମୂହ ଭାବରେ, ତାପରେ ନିଜ ଭିତରେ ବାଣ୍ଟି ନେଲେ, ଏବଂ ସେ ଅନୁସାରେ ଯିଏ ଯାହାର ସୁବିଧା ଯାହା ହେଲା, କିଏ ମନେକର ଚାଷରେ ଲଗେଇଲା, କିଏ 4-6 ଛେଳି କିଣିକି ଆଣିଲା, ତାକୁ ଲାଳନ ପାଳନ କରିକି ବର୍ଷେ ପର୍ଯ୍ୟନ୍ତ ରଖିଲା, ତା ପୁଣି ବିକ୍ରି ବଟା କରିକି ସେ ପରିଶୋଧ କିସ୍ତି ତାର ଚାଲିଲା।
0: ତେଣୁ ଆମର କଥା ହଉଛି ଯେ କିଛି ଋଣ ଆଣିବା ଯେ, କିନ୍ତୁ ଆମର କିଛି ନା କିଛି ପୁଞ୍ଜି ଲଗାଣ କରିବା ଦରକାର, ଅର୍ଥାତ୍ ଆମେ ବ୍ୟବସାୟ କରୁ ବା ଯାହା ବି କରୁ, ଆମର ଆକ୍ଟିଭିଟି ଯାହା ହଉ ନା କାହିଁକି, କିଏ ସବେଇ ଦୌଡ଼ିରେ ବିଭିନ୍ନ ପ୍ରକାରର ବ୍ୟାଗ, ବିଭିନ୍ନ ପ୍ରକାରର ଘରର ଆସବାବପତ୍ର, ଚେୟାର ଟେବୁଲ ପାଖରୁ ଆରମ୍ଭ କରି ସଫା ଆଉ ମାଚିଆ ଆଉ ଟୋପି ଆସନ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛନ୍, ଆଉ କିଏ କେମିତି କାଠର ଜିନିଷ ତିଆରି କରୁଛି, କିଏ କେମିତି ବାଉଁଶର ଜିନିଷ ତିଆରି କରୁଛି, କିଏ କେମିତି ଆମର ମେଟାଲିକ ଯୋଉଟା ଆମର ବିଭିନ୍ନ ମେଟାଲରେ ସେଠାରୁ ତିଆରି କରିକି ବିକୁଛନ୍ତି,
1: ଲୁହା କଂସା ପିତ୍ତଳ ରୂପା ସୁନା ଇତ୍ୟାଦି ସବୁ ସବୁ ତ ଧାତୁରେ ଯାଏ ନାଇଁ।
0: ହଁ ହଁ ହଁ, ତାପରେ ଆଉ କିଛି ଜଣ ଆମର ବିଭିନ୍ନ ପ୍ରକାର ତେଲ ପେଡୁଛନ୍ତି ନିଜେ, ବିଭିନ୍ନ ମେସିନ ଆଣିକି ପୁରା ଖାଣ୍ଠି ସୋରିଷ ତେଲ, ଆଉ ଏଇ ଏକ୍ଜିବିସନରେ ଆମେ ଦେଖିଲେ ଖାଣ୍ଠି ସୋରିଷ ତେଲ ମାନେ ଆଖି ଜଳି, କିନ୍ତୁ ରେଟ୍ ଟିକେ ଅଧିକା, ରେଟ୍ ଅଧିକା,
1: ଆମ ବଜାର ଦର ମନେକର 180-200 ଏଭରେଜ
0: ବିକ୍ରି ହଉଛି, ଆଉ
1: 300 ଉପରକୁ ଆସିଯାଉଛି ତାର ପ୍ରଡକ୍ସନ କଷ୍ଟ।
0: ଆଉ ଆମେ ତ ଯେହେତୁ ପାଠ ପଢିଛେ, ଆମେ କଞ୍ଚାମାଲ କେତେରେ କିଣିଲେ, ଆଉ ଖର୍ଚ୍ଚ କେତେ ହେଲା, ଆମ ନିଜର ମଜୁରୀ କେତେ ଲାଗିଲା, ଏଗା ସବୁ ହିସାବ କଲାବେଳକୁ ତ ଦେଖାହଉଛି ଯେ ଦବାଟା ପ୍ରକୃତରେ କଷ୍ଟ। ଆଉ ଯେଉଁମାନେ ବଜାରରେ ବିକୁଛନ୍ତି ବିଭିନ୍ନ ଆଡଭର୍ଟାଇଜ ବା ବିଜ୍ଞାପନ କରିକି, ସେମାନେ ବି ଦେଇପାରୁନାହାନ୍ତି ସେଇ ମିଶା ତେଲ।
1: ତାପରେ ଆଉ ଗୋଟେ କଥା ବି ଦେଖିବ, ଯେତେବେଳେ ଚାହିଦା ହେଇଯାଏ ସେତେବେଳେ ଆଇଦାର ତାର କଷ୍ଟ ବଢିଯାଏ, ଅର୍ଥାତ୍ ଦାମ ବଢିଗଲା। ସେଇ ସୋରିଷ ତେଲ କଥା ଯଦି କହିବା, ତାହେଲେ ପ୍ରଥମେ ସେଠି 1 ଲିଟର ତେଲକୁ 180 ମନେକର ବିକ୍ରି ହଉଥିଲା, ଏବଂ ମାର୍କେଟ କଷ୍ଟ ଅନୁସାରେ ଯେତେବେଳେ ବଢିଗଲା, ସେ ବଢେଇଲା ଯଦି ଭଲ କଥା 200 ପର୍ଯ୍ୟନ୍ତ ଚାଲିଗଲା ହେଲା। ଆଉ ଯଦି ଦର ନ ବଢୁଛି, ତାହେଲେ ଲିଟର ଜାଗାରେ ସେଠି 800 ml ଦେଇକି ଛାଡ଼ି ଦଉଛନ୍ତି, ସେଇ ଲିଟର ଭଳିଆ ପ୍ୟାକେଟ, କିନ୍ତୁ 800 ml ଅଛି, ଆମେ ମାଗୁଛେ 1 ଲିଟର ତେଲ କିଲୋ ଦିଅ ସେ ସେଇ ପ୍ୟାକେଟ ଦଉଛେ, ଆମେ କିନ୍ତୁ ଦେଖୁନେ
0: ଆମେ ଭାବୁଛେ ସେ କିଲେ ଯିବ ଆଉ,
1: ତେଣୁ ସେଇ କିଲୋ ହିସାବରେ ନେଉଛେ କିନ୍ତୁ ଦେଖିଲା ବେଳକୁ କମ ହଉଛି। ତୁମେ ଯେତେବେଳେ ତାକୁ ନେଇକି ବୋତଲରେ ଢାଳିବ, ମନେକର ଗୋଟେ ଲିଟର ଯୋଉ ପାଣି ବୋତଲ ବା ତେଲ ବୋତଲ ଯୋଉଟା ହଉନି ଫାଙ୍କା ରହୁଛି, ଏ ତେଲଟା ଏତେ କମ କେନ ହେଲା, ତାପରେ ଦେଖିଲା ବେଳକୁ ଯେ ସେଠି 800 ml ଅଛି କି 750 ml ଅଛି।

0: ତେଣୁ ସିଆଡ଼େ କମେଇ ଦେଉଛନ୍ତି ରେଟ୍, କିନ୍ତୁ ଅପରିବର୍ତ୍ତିତ ବା ପାଖାପାଖି ରହିଛି। ତେଣୁ ଏମିତି କଥା ବିଭିନ୍ନ ପ୍ରକାରରେ କାରବାର ତ ହଉଛି, ଆଉ ଆମେ ବି ମାନେ ସଚେତନ ହେଇକି ସଜାଗ ହେଇକି ଇଏ ସବୁ ଦେଖେଇବା କଥା ନାଇଁ କି। ଆଉ ଋଣ ଯୋଉ କହିଲ ଗାଡି କଥା, ଦେଖ ଗାଡି ଆଗରୁ ଯେତେ ସାହସ ହଉନଥିଲା ମାନେ କିଣିବା ପାଇଁ, ଯେହେତୁ ଋଣର ସୁବିଧା ଅଛି, 10-15 ହଜାର ଟଙ୍କା ଦେଲେ ବାଇକ୍ ଖଣ୍ଡେ ଠିଆ ହେଇଯିବ, ଆଉ ଏଇଟା ଗୋଟେ କଥା ନା। ଏ କାର କାର ଲକ୍ଷେ 2 ଲକ୍ଷ ଟଙ୍କା ଦେଲେ କାର ଆସିକି ଘରେ ଠିଆ ହବ। ସବୁରେ ତ କିସ୍ତି ଚାଲିଛି ଆଉ।
1: ହଁ ଯେ ସେଠି ଆମର ପାଠ ରହୁଛି ଅର୍ଥନୀତିରେ ଇକ୍ୱେଟେଡ୍ ମନ୍ଥଲି ଇନଷ୍ଟଲମେଣ୍ଟ ଯୋଉଟା ଠିକ ହଉଛି, ସେଟା ଠିକ କରିବାକୁ ଆମେ ହିସାବ କଲା ବେଳକୁ ଆମେ ଯଦି ଠିକ ଭାବରେ ହିସାବ କରିବା, ତାହେଲେ ଟଙ୍କେ ଜାଗାରେ ଆମେ ତାକୁ 2.50 ପଇସା କି 3.50 ପଇସା ଆମକୁ ସୁସ୍ଥ ହେଉଛି ଯଦି ଇଏମଆଇ ରେଟ୍ରେ ହେବ। ଆଉ ବିଭିନ୍ନ ଯୋଉ ଆମର ଥିଲା ଜାତୀୟକରଣ ବ୍ୟାଙ୍କ, ସେମାନେ ଅଲଗା ପ୍ରକାର ଋଣର ସୁଧ ହିସାବ କରୁଥିଲେ, କିନ୍ତୁ ଏଇ ଯୋଉ ବଜାରକୁ ବର୍ତ୍ତମାନ ବିଭିନ୍ନ
0: ପ୍ରାଇଭେଟ ଫାଇନାନ୍ସ
1: ଘରୋଇ ଫାଇନାନ୍ସ କମ୍ପାନୀ ସବୁ ଆସିଛନ୍ତି ବା ବ୍ୟାଙ୍କ ଆସିଛନ୍ତି, ଆଉ ସେମାନେ ତାଙ୍କର ଯୋଉ ସୁଧର ଯୋଉ ହିସାବ, ତାଙ୍କ କାଇଦା ପୁରା ଅଲଗା। ଯେତେବେଳେ ତୁମେ ଋଣ ନବ, ଯେମିତି ପୁରା ବନ୍ଧୁ ବାନ୍ଧବ ଏକବାର ତୁମର ଶୁଭାକାଂକ୍ଷୀ ସେମିତି ଦେବେ, ଯେତେବେଳେ ଋଣଟା ସୁଝୁଥିବ ତୁମେ ସୁଝି ସୁଝି ଚାଲୁଥିବ, ଭାବୁଥିବ ଯେ ଏତିକି ସୁଝିଗଲାଣି ବୋଧେ ମୋର ଆଉ କେତେ ଅଛି ଟିକେ ପଚାରିବ, ଆପଣ ତ ଦଉଛନ୍ତି ଅସୁବିଧା କିସ, ଫୋନରେ ପଚାରିଲେ ଭାଇ ମୋର କେତେ ଆଉ କେତେଟା କିସ୍ତି ରହିଲା ବା କେତେ ଟଙ୍କା ରହିଲା, ସେମାନେ ସହଜେ କହିବେନି। କହିଲେ ଟିକେ ଯିଏ କନସିଆସ ଥିବ ସେମାନେ ମାପି ଦଉଛନ୍ତି ଯେ ସେ ଲୋକର ଆକ୍ଚୁଆଲି ପ୍ରକୃତରେ କେତେ ଅଛି, ଚିନ୍ତାଧାରା କେତେ ଅଛି, ସଚେତନତା କେତେ ଅଛି। ଆଉ ସାଧାରଣ ସଚେତନତା ଗୋଟେ ଅଲଗା, ଆଉ ଅର୍ଥନୈତିକ ସଚେତନତା ଗୋଟେ ଅଲଗା। ଆମେ ସାଧାରଣତଃ ସମାଜରେ ତାଙ୍କୁ ଖରାପ ଭାବୁ, ଯେଉଁମାନେ ଟଙ୍କାକୁ ପୁରା ଟିକି ନିକି ହିସାବ, ଆଉ ସେଟା କଲେ ସେମାନେ ଭାବିଲେ ଲୋକଟା କୃପଣଟା ଅତି କଞ୍ଜୁସ୍ଟା। ଆଉ କିନ୍ତୁ ଏଇ ଯେତେବେଳେ ଆମର କହିବାକୁ ଗଲେ 60 ବର୍ଷ ପାଖାପାଖି ବୟସ ହେଲାଣି, ଆମେ ଜାଣିପାରୁଛୁ ଯେ ସମାଜର ଅବସ୍ଥା କ'ଣ, ଏବଂ ସମାଜକୁ ଯୋଉ ନିୟନ୍ତ୍ରଣ କରୁଛି ଯୋଉ ବଜାର, ସେ ବଜାର ବ୍ୟବସ୍ଥା ବର୍ତ୍ତମାନ ଯେମିତି ଖାଲି ଆମର ଆଗରୁ କ'ଣ ଥିଲା, ଆମ ବାପା ଜେଜେବାପାଙ୍କ ଅମଳରେ ଆମ ଗାଁର ଅର୍ଥନୀତି ଆମ ଗାଁରେ ରହୁଥିଲା, ଯଦି କେହି ଧନୀ ହଉଥିଲା ଆମ ଯୋଗୁଁ ଧନୀ ହଉଥିଲା, ଆମ ଗାଁ ଲୋକଟା ଧନୀ ହଉଥିଲା। କିନ୍ତୁ ବର୍ତ୍ତମାନ ଅବସ୍ଥା ଅଲଗା ହେଇଗଲାଣି, ଆମ ପାଇଁ ହୁଏତ ଆଉ ଗୋଟେ ରାଜ୍ୟର କିଏ ଲୋକ ଧନୀ ହଉଛି ବା ଆଉ ଗୋଟେ ଦେଶର କୋଉ ଲୋକ ଧନୀ ହଉଛି। ଆମେ ଦେଖୁନ ସାଧାରଣ ଯୋଉଟା କହୁଛେ ଆମେ ଖାଉଟି ହିସାବରେ ପ୍ରତ୍ୟେକ ଦିନ ଯାହା ଯାହା ବ୍ୟବହାର କରୁଛେ, ସାବୁନ ତେଲ ସେ ଘର ସଫା କରିବା ଜିନିଷ, ବାସନ ସଫା କରିବା, ସେଗା ସବୁଗା ହଉଛି କମ୍ପାନୀ ବାହାର। ପ୍ରକୃତରେ ବାହାର ନହେଲେ ବି ଆମର ଏଠି ତିଆରି ହେଲେ ବି ଅରିଜିନାଲ ଯୋଉଟା ପେଟେଣ୍ଟ ରହିଛି ସେଗା ସବୁ ବିଦେଶୀ କମ୍ପାନୀ। ତେଣୁ ବହୁତ ପ୍ରକାରର ରିଭଲ୍ୟୁସନ ହେଇଛି ଆମର ଭାରତ ବର୍ଷରେ, କିପରି ଭାବରେ ଆମର ଗାଁର ଅର୍ଥନୀତି ଗାଁରେ ରହୁ ଏବଂ ଆମେ ନିଜକୁ ନିଜେ ଦେଖିପାରୁ ଏବଂ ଆମର ଜମି ଜୁମା ଏଥିରେ କାହାରି ଅକ୍ତିଆର ନ ରହୁ, ନଜର ନ ରହୁ। କିନ୍ତୁ ବର୍ତ୍ତମାନ କଥା ଅସମ୍ଭାଳ ହେଇଗଲାଣି। ଆମ ଯୋଉଦିନଠୁ ତୁମେ ଯୋଉ କହୁଥିଲ ଯେ କାଗଜପତ୍ର କଥା, ବର୍ତ୍ତମାନ କିଛି ଦିଅ ନ ଦିଅ ତୁମର ଆଧାର କାର୍ଡଟା ନେଇଗଲେ ସବୁ ହେଇଯାଉଛି, ବୁଝିପାରିଲ ନା? ସେ ଆଧାର କାର୍ଡରେ ଟିକି ନିକି ସବୁ ତ ସଂଯୋଗ ହେଇକି ଅଛି ନା, ତୁମ ବ୍ୟାଙ୍କରେ କେତେ ଟଙ୍କା ଅଛି ସେମାନେ ଜାଣିଛନ୍ତି ବା ଲୋନ୍ କେତେ ଅଛି ସେମାନେ ଜାଣିଛୁ ପାରୁଛନ୍ତି, ଖାଲି ଆମେ ଜାଣୁନେ। ବର୍ତ୍ତମାନ ବ୍ୟବସ୍ଥା ଏମିତି ହେଲାଣି ଯେ ଆମର ପରିବାରର ଡିଟେଲ୍ସ ଆମର ସବୁ କିଛି ସବୁ ବାହାର ଲୋକମାନେ ଜାଣିପାରୁଛନ୍ତି, ଆଉ କିଏ କହୁଛି ଆମେରିକା ବାଲା ଜାଣୁଛନ୍ତି, କିଏ କହୁଛି ନା ନା ସବୁଠୁ ବଡ ମାଲିକ ହେଲା ଇସ୍ରାଏଲ, ଇସ୍ରାଏଲ ଜାଣିପାରୁଛି। ତ ଆମର ଛୁଟିଆ ମୁଣ୍ଡ ଆମେ କେତେ କଥା ବୁଝୁନୁ ବା ଚିନ୍ତା କରିପାରୁନୁ ସେଟା କେତେ ସାଙ୍ଘାତିକ ହବ। ଶେଷରେ ଯେମିତି ଆମର କୁହା ହଉଛି ଯେ ମଧ୍ୟପ୍ରଦେଶରେ, ଛତିଶଗଡ଼ରେ, ଆଣ୍ଡାମାନ ନିକୋବରରେ ଏମିତି ସବୁ, ଆଉ ଏପଟେ ୱେଷ୍ଟର୍ଣ୍ଣ ଘାଟ, ଏଗୁଡ଼ା ସବୁ ଦେଇଦିଆ ହଉଛି ଖଣିଜ ପଦାର୍ଥ ବାହାର କରିବା ପାଇଁ। କିଏ କମ୍ପାନୀ ନେଉଛି, କିଏ କର୍ପୋରେଟ ସେକ୍ଟର ନେଉଛି, ସେ ଅଲଗା କଥା। କିନ୍ତୁ ଭରପୁର ସବୁଜ ଶ୍ୟାମଳ ଥିବା ଆମ ଭାରତ ବର୍ଷ ବହୁତ ଗଛ ହରେଇଲାଣି, ବହୁତ ଜଙ୍ଗଲ ହରେଇଲାଣି, ଏବଂ ଆସ୍ତେ ଆସ୍ତେ ଆମର ଯୋଉ ପ୍ରାକୃତିକ ସମ୍ପଦ ଯାହା ଥିଲା ଆମେ ଭାବୁଥିଲୁ ସେଗା ଅସୀମିତ, କିନ୍ତୁ ଯୋଉ ଲୋକ ସଂଖ୍ୟା ଆମର ହେଲାଣି, ଆଉ ଯାହା ଆମେ ବ୍ୟବସାୟ ପାଇଁ ରଖିଥିଲୁ ଲକ୍ଷ୍ୟ, ଆମେ କରିକି ସେଇ କଞ୍ଚାମାଲକୁ ବ୍ୟବହାର କରିକି ବାହାରକୁ ପଠେଇବା କି କ'ଣ କରିବା, ଆଉ ଆସ୍ତେ ଆସ୍ତେ ସେ ସରିଯିବ। କିନ୍ତୁ ଦୁଃଖର କଥା ହେଉଛି ଯେ ଆମର ଏଇ ଯୋଉ ଲୋକତନ୍ତ୍ରରେ, ଜନତନ୍ତ୍ରରେ ଆମ କୁହା ହଉଥିଲା ଯେ ଲୋକ କଲ୍ୟାଣ, ଜନସାଧାରଣ କଲ୍ୟାଣ ହଉଛି ଆମ ବ୍ୟବସ୍ଥା, କିନ୍ତୁ ସେ ବ୍ୟବସ୍ଥାରେ ଆମେ କିଛି ବଡ ବଡ ଯୋଉମାନେ ଅଧିକାରୀ, ବଡ ବଡ ଧନୀ ଯୋଉମାନେ ଆଣ୍ଟରପ୍ରିନର ଉଦ୍ୟୋଗୀ, ସେଇମାନଙ୍କ ହାତରେ ଟେକି ଦଉଛୁ ଆମେ, ବ୍ୟବସ୍ଥା ହିସାବରେ ଟେକି ଦିଆ ହଉଛି, ଅର୍ଥାତ ଆମେ ଟେକୁଛୁ ଆଉ, ଆମେ ଯାହାକୁ ବାଛିଲୁ ସେଇମାନେ ଦେଇ ଦଉଛନ୍ତି। ତ ସେମାନେ ତାଙ୍କର କୋଉ ଲାଭ ଅଛି କ'ଣ ଅଛି ସେଟା ତ ସିଷ୍ଟମ କହିବ ଏବଂ ସମାଜ କହିବେ, ଏବଂ ଆସ୍ତେ ଆସ୍ତେ ସବୁ ସମସ୍ତେ ସଚେତନ ହେଲାଣି ଯେ ଆମର ଜନତନ୍ତ୍ର ବା ଲୋକତନ୍ତ୍ର ବା ପ୍ରଜାତନ୍ତ୍ର କୋଉ ଆଡ଼କୁ ଗତି କରୁଛି। ହଉ, ତେବେ ଆଜି ତ ରବିବାର, ଚିଠି ପତ୍ର ଆମେ ସାଧାରଣ ପଢୁ, ଆମ ଯୋଉମାନେ ଚିଠି ଦେଇଥାନ୍ତି ଏବଂ ସେଇ କଥାକୁ ଆଲୋଚନା କରୁ। ଆଉ ବର୍ତ୍ତମାନ ଯେହେତୁ ବ୍ୟବସ୍ଥା ଗୋଟେ ଅଲଗା ରକମ ହେଲାଣି ଏବଂ ଆମର ପ୍ରାୟ ସୋସିଆଲ ମିଡ଼ିଆ ଯୋଉଟା ଗଣମାଧ୍ୟମ ଯୋଉ କୁହାହଉଛି ସାମାଜିକ ଗଣମାଧ୍ୟମ, ତାର ଆଦର ବଢ଼ିଯାଇଛି, ସମସ୍ତ

ଏବେ ବଡ଼ ଭାଇ ଦେଖ, ଜଳବାୟୁର ପ୍ରଭାବ ବିଶେଷଜ୍ଞମାନେ କହିଲେଣି ଯେ ଏ ବର୍ଷ ଖରିଫ ଚାଷ ପାଇଁ ଯେମିତି ବର୍ଷା ହେବା କଥା, ମୌସୁମୀ ଯେତିକି ମାନେ ସମୟରେ ପହଞ୍ଚିବା କଥା ସେଥିରେ ମଧ୍ୟ ବିଳମ୍ବ ହେଉଛି। ବୃଷ୍ଟିପାତର ପରିମାଣ ଯାହା ହେବା କଥା ସେଥିରେ ମଧ୍ୟ ପ୍ରଭେଦ ହେବ, ଅର୍ଥାତ 100 ଜାଗାରେ 95% ବର୍ଷା ହେବ। କିନ୍ତୁ କଥା ହେଉଛି ଯେତେବେଳେ ବର୍ଷାଟା ଦରକାର ସେତିକି ବେଳେ ହେଲେ ସିନା ହେବ, ଆଉ ଗୋଟେ ମାସରେ ପୁରା ବର୍ଷା ହେଇଯିବ ତାପରେ ଆଉ ବର୍ଷାର ଦେଖା ନାହିଁ ତାହେଲେ ଫସଲ ତ ବରବାଦ ହେଇଯିବ ନାଇଁ। ତେଣୁ ଜଳବାୟୁ ପରିବର୍ତ୍ତନ ସହିତ ଆମର ଚାଷବାସର ଯେଉଁ ପଦ୍ଧତି ଅଛି, ଆମେ ଏବେ କହୁଥିଲେ ଯେ ସର୍ଟ ଟର୍ମ କ୍ରପ, ଅର୍ଥାତ୍ ସ୍ୱଳ୍ପ ମିଆଦି ଯେଉଁ ଭେରାଇଟି ଗୁଡ଼ା ଅଛି ଧାନରେ କୁହ।

0: ଅନୁଧାନ ଫସଲ କୁହ, ସେଇ ଫସଲ ଗୁଡାକୁ ବାଛିବା ଯୋଉଟା କି ବେଶୀ ପାଣି ଦରକାର କରିବନି, ଅଳ୍ପ ପାଣିରେ ହବ। କାହିଁକିନା ଅନିୟମିତ ବର୍ଷା ହେଲେ ଆମେ ଠିକ ସମୟରେ ଜଳସେଚନ ବି ଦେଇପାରୁନଥିବା, ତା ସହିତ ସାରର ଯୋଉ ପ୍ରକାର ସମସ୍ୟା ଦେଖାଯାଉଛି, ବେଳେବେଳେ ଥାଇକି ନାହିଁ ଅର୍ଥାତ କଳାବଜାରୀ ହେଉଛି, ଆଉ କେତେବେଳେ ଆବଶ୍ୟକତା ଅନୁସାରେ ସାର ମିଳୁନି। ଯିଏ ଯାହା କହୁ ପଛେ, କିନ୍ତୁ ଅସଲ କଥାଟା ହେଉଛି ଜିନିଷ ଯଦି ବଜାରରେ ଉପଲବ୍ଧ ହେଲା ତାହେଲେ ସେନା ଠିକ ଅଛି।
1: ତାପରେ ସାରର କଥା ଯେହେତୁ କହିଲ, ମୁଁ ଆମର ଯେହେତୁ ଆମେ 30-32 ବର୍ଷ ହେଲାଣି ଧରିକି ଏଇ ଯୋଉ ଚାଷବାସ କାର୍ଯ୍ୟକ୍ରମ କରୁଛୁ ଏବଂ ଚାଷୀ ଭାଇମାନଙ୍କ ସହିତ ସମ୍ପର୍କ ଗୋଟେ ଆମର ଅଛି, ଏବଂ ତାଙ୍କର ଯୋଉ ଆବଶ୍ୟକତା ରହିଛି ସାର କଥା ଯେହେତୁ ଉଠୁଛି, ଆମେ ଦେଖିଛୁ ଆମେ ଜୈବ ଖତ ଜୈବ ସାର ଉପରେ ଟିକେ ନିର୍ଭର କରିବା, ଆଉ ରୋଗ ପୋକ ନିୟନ୍ତ୍ରଣ ପାଇଁ ମଧ୍ୟ ଯୋଉ ଔଷଧ ଆମେ ବ୍ୟବହାର କରୁଛୁ ସେଗା ଗୁଡାକ ବି ମିଳିଲାଣି, ବିଭିନ୍ନ
0: ସେଗୁଡା ମିଳିଲାଣି। କିନ୍ତୁ ଅଭାବ ହଉଛି କୋଉଠି ନା, ଆମେ ଯୋଉ ଆଗରୁ ଗୋବର ଖତ ବେଶୀ ବ୍ୟବହାର କରୁଥିଲେ, ମନେକର ଖରାଟିଆ ଚାଷ କଲେ ଗୋବର ଖତ ବର୍ତ୍ତମାନ ବିଲବାଡ଼ିରେ ସବୁ ପଡିଯାଇଥାଏ, ତାପରେ ହଳ ଲଙ୍ଗଳ କରିକି ତାକୁ ସମାନ କରିକି ରଖିଲେ ମୌସୁମୀ ବର୍ଷା ଆଗମନ ଏଇ ତ ଜୁନ୍ ହେଇଗଲାଣି, ରଜ ଆଡକୁ ଯଦି ଆସିଯାଏ ତାହେଲେ ଆମେ ମାନେ ଧାନ ବୁଣା କି ତଳା ପକେଇକି ଆଉ ଚାଷ କାମ ଜୁଲାଇ ରଥ ଇଏ ବେଳକୁ ଚାଷ କାମ ସେତେବେଳେ ରୁଆ ବିହିଡ଼ା କାମ ଜୋରସୋର ଚାଲିଥାଏ।
1: ଓହୋ, ଯେତେବେଳେ ବୈଶାଖ ମାସର କହିବାକୁ ଗଲେ April 14 ପଣା ସଂକ୍ରାନ୍ତି ପରେ ପରେ ମନେ ଅଛି ଗାଁ ଗୁଡିକରେ ପୁରା ବଳଦ ଗାଡି ଚାଲୁଥାଏ ରାତି ସାରା, ଘର ଖତ ସେତେବେଳକୁ ପ୍ରସ୍ତୁତ କରିଦେଇଥାନ୍ତି, ଖତ ଗଡିଆରୁ ସେଟା ବାହାରେଇକି ଶୁଖେଇକି କେତେ ସୁନ୍ଦର ରଖିଥାନ୍ତି, ନେଇକି ରାତି ସାରା ବଳଦ ଗାଡିରେ ବୁହା ଚାଲିଥାଏ। କିନ୍ତୁ ସେଇ ବୈଶାଖ ମାସରେ ସେ କାମ ସରିଯାଏ, ଆଉ ଠିକ ପାଗ ଦେଖିକି ଆମର ଯୋଉ ଅକ୍ଷିତୃତୀୟା ଦିନ ବୁଣା ମାନେ ବୁଣିବା ପାଇଁ ବି ଆରମ୍ଭ କରୁଥିଲେ, ବର୍ତ୍ତମାନ ଦେଖିଲା ବେଳକୁ ଖାଲି ବୁଣିବା ପାଇଁ ଅର୍ଥାତ ଯେହେତୁ ଗୋଟେ ରହିଛି ଆମର ତିଥି ବିଥି
0: ପରମ୍ପରା,
1: ଆଉ ସେଇ ଲାଗି କରୁଛେ ସିନା, କିନ୍ତୁ ସମୁଦାୟ ଜମିରେ କରିପାରୁନି, ଏପଟେ ପ୍ରକୃତି ବି ମଧ୍ୟ ଆମକୁ ବାଧ୍ୟ କରୁଛି।
0: ଧାନ ଫସଲରେ ସେମିତି ଗୋଟେ ବିଶେଷ
1: ନା ଠିଆ ପାଣି ଦରକାର ନାହିଁ, ପୁରା
0: ଆମର
1: ଯୋଉ ଆଇଡିଆ ଥିଲା ବିଭିନ୍ନ ଯୋଉ ଆଇଡିଆ ଥିଲା, ଏବେ ଏଇ ସେଇ ଇଣ୍ଟରନେଟ୍ ଯୋଗୁଁ ଆମେ ଦେଖିପାରୁଛେ ଯେ ଖାଲି ବତର ଥିଲେ ବି ଧାନ ଗଛ ପୋତିଦେଲେ ସେ ଝାଡ଼ ହଉଛି, ତାପରେ ପାଣି ଯେତେବେଳେ ଠିଆ ପାଣି ହବ ସେ ଆସ୍ତେ ଆସ୍ତେ ଝାଡ଼ ହେଇକି ଧାନ ଠିକ ହବା କଥା ଯେମିତି ହଉଛି, ଏବଂ ତାର ବି ବିକିବାର ବ୍ୟବସ୍ଥା ବି ହେଇଛି ଅର୍ଥାତ ଆମର ଏ ବର୍ଷ। କିନ୍ତୁ ଏବେ କହିବା କଥା ଧାନ ଯେହେତୁ ପ୍ରଚୁର ପରିମାଣରେ ହେଲାଣି, ଆମେ ଅନୁଧାନ ଫସଲ ଆଡ଼କୁ ଗଲେ ଟିକେ ଭଲ ହୁଅନ୍ତା।
0: ଅନୁଧାନ ଫସଲ ଅର୍ଥକାରୀ ଫସଲ ମଧ୍ୟ, ଏବଂ ଯେହେତୁ ବଜାର ଚାହିଦା ଅଛି, ଆମେ ଦେଖୁନ ପନିପରିବା ବର୍ଷ ସାରାରେ ଆମେ କେତେବେଳେ ସେଇ ଜିନିଷ 10-20 ଟଙ୍କାରେ କିଣୁଛେ, କେତେବେଳେ ସେଇ ଜିନିଷ 100 ଟଙ୍କାରେ ବି କିଣୁଛେ,
1: ନାଇଁ।
0: ତେଣୁ ଯେତେବେଳେ ଉତ୍ପାଦନ ହଉଛି ଏଇ ଖରାଟିଆ ଚାଷ ସମୟରେ, ଏବେ ଦେଖ ପ୍ରାୟତଃ ଯୋଉ ପରିବା ଆସୁଛି ବାଇଗଣ ସେ ଟିକେ ଉଞ୍ଚା ରେଟ୍ ରହୁଛି, ତାପରେ ଭେଣ୍ଡି ଜହ୍ନି କାକୁଡି ଆମର କୁନ୍ଦୁରି କଲରା ହେଲା, ଆଉ ବିଭିନ୍ନ ପ୍ରକାର ଶାଗ କଳମ ଶାଗ ନଉଟିଆ ଶାଗ ପୋଇ ଶାଗ ଏସବୁ ଶାଗ ସବୁ ବର୍ତ୍ତମାନ ଚାଲିଛି, ସେ ନାଲିଆ ଖଡ଼ା ଶାଗ ପ୍ରାୟ କିଛି କିଛି ସରିଗଲାଣି, ଯେମାନେ ଟିକେ ପଛୁଆ ପଛୁଆ କରିଥିଲେ ସେମାନେ, କିନ୍ତୁ ବର୍ଷା ହେଇଗଲେ ସେ ସ୍ୱାଦ ଲାଗେନି, ମାନେ ମିଠା ତାର କମିଯାଏ, ଆଉ ଇଏ ହେଲେ ବି ପୋକ ହେଇଯାଏ ପୋକରା ହେଇଯାଏ ସବୁ ପତ୍ର ଗୁଡା କାଟି ଦେଇଥାନ୍ତି। ତେଣୁ ପନିପରିବା ବର୍ଷ ସାରା ଯେମିତି ଅନୁସାରେ ଚାହିଦା ଅଛି, ଆଉ ସେଇ ଅନୁସାରେ ଆମର ଜମି ଯଦି ପାଣିର ସୁବିଧା ଅଛି ବା ଆମ ପାଖାପାଖି ଆୟତ୍ତରେ ଅଛି ବଜାର ପାଖରେ ଅଛି, ତାହେଲେ ଭଲ ବିକ୍ରି ବଟା ହଉଛି। ବଜାରରେ ଯଦି ଆମେ ଭେଣ୍ଡି ମନେକର 40 ଟଙ୍କା ପ୍ରାୟ ଚାଲିଛି, ତାହେଲେ ଟିକେ ଗାଁ ମଫସଲରେ 20-30 ବି ମିଳୁଛି, ଯୋଉଠି ହାଟ ବାଟ ଇତ୍ୟାଦି ସେମାନେ ଟିକେ ସୁବିଧାରେ ପାଉଛନ୍ତି, ଆଉ ବଜାର ଆସିଲା ମାନେ ବେପାର ହେଇଗଲା ଆଉ କଣ।
1: ପନିପରିବା ହିସାବରେ ଆମେ ଯେହେତୁ ଆବଶ୍ୟକତା କଥା କହୁଥିଲେ, ଆଉ ବେଳେବେଳେ ରେଟ୍ ବି ବଢିଯାଉଛି, ଆମେ ଯାହା ହେଲେ ବି ପନିପରିବା ଟିକେ ଖାଇବା, ଘର ବାଡ଼ିରେ କରିଥିଲେ ତ ଭଲ, ଆଉ ଯଦି ଆମେ କିଣିକି ଖାଉଛେ ତାହେଲେ ସେ ଭିତରେ ବି ବାଛିକି କେତେଗୁଡ଼ା ଜିନିଷ ବି ଆମେ କିଣିଲେ ଆମର ସ୍ୱାସ୍ଥ୍ୟ ଠିକ ରହିବ, ଯୋଉଗୁଡ଼ାକରେ ସାର କମ୍ ବ୍ୟବହାର ହୁଏ ଔଷଧ କମ୍ ବ୍ୟବହାର ହୁଏ, ସେମିତି ବହୁତ ପନିପରିବା ଅଛି। ଆଉ ଆମର ଯୋଉ ଆଳୁ ପ୍ରିୟ ବେଶୀ ଆଳୁର ବେଶୀ ଲୋକପ୍ରିୟତା ବଢିଯାଇଛି, ତା ଯଦି ଇତିହାସ ଆମେ ଦେଖିବା ତାହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଯୋଉ ବିଭିନ୍ନ ଦେଶର ସୈନ୍ୟମାନେ ବିଭିନ୍ନ ଆଡ଼େ ଗଲେ ଏବଂ ତାଙ୍କର ଖାଦ୍ୟ ଯୋଗାଣକୁ ଦେଖିକି ଆଖି ଆଗରେ ରଖିକି ଆଳୁଟା ସହଜରେ ଦିଆଯାଇପାରିଲା ଗୋଳା ଆଳୁଟା, ତେଣୁ ବସ୍ତା ବସ୍ତା ଗୋଳା ଆଳୁ ସେତେବେଳେ ବ୍ୟବହାର ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତାର ଆଦର ବେଶୀ ବଢ଼ିଲା, ଏବଂ ଆସ୍ତେ ଆସ୍ତେ ତା ଏବେ ଏମିତି ହେଇଛି ଯେ ପରିବାରରେ ଦେଖିବ କିଛି ଜଣ ଆମ ମା ଭଉଣୀମାନଙ୍କର ଆଳୁ ଉପରେ ଆଦର ବେଶୀ, ଯାହା ବି ପନିପରିବା କରିବେ ଆଳୁ ନିହାତି ମିଶେଇବେ, ହଁ ଗୋଟେ ଦୁଇଟା ମିଶେଇଲେ ଠିକ ଅଛି କିନ୍ତୁ ବେଶୀ ମିଶେଇବାର କିଛି ନାହିଁ, କାରଣ ଆଳୁରେ ସେମିତି କିଛି ଜିନିଷ ନାହିଁ ଯୋଉଟାକି ଆମ ଦେହ ପାଇଁ ଉପକାରୀ,
0: ବରଂ ଆହୁରି ଏବେ ଯୋଉ ମଧୁମେହ ବା ଡାଇବେଟିସ୍ ସମସ୍ୟା ଅଛି, ଟିକେ ବୟସ୍କ ଯୋଉମାନେ ଆମ ଭଳିଆ ବୟସ ଯୋଉମାନଙ୍କର ହେଲାଣି, ତାଙ୍କ ଘରେ ମଧ୍ୟ ମନା କରୁ ଯଦି ବେଶୀ ଆଳୁ ଖାଉନି ଭାତ ବେଶୀ ଖାଉନି ହେଲା କି, ସେଇ ଟାଇପ୍ର ଜିନିଷ ଯେତେ ସବୁ ଅଛି ମିଠା, ଏବେ ଦେଖୁନ ଏଇ ଯୋଉ ଆମ୍ବ ସିଜିନ୍ରେ ବି ଆମ୍ବ ଗୋଟେ ସୁଆଦିଆ ଫଳ, ଆମ୍ବକୁ

0: ଘର ରାଜା ବୋଲି କୁହାଯାଏ
1: ନାଇଁକି
0: ଆଉ ମାନେ ଭାରତ ସାରା ବିଭିନ୍ନ ପ୍ରଦେଶରେ ବିଭିନ୍ନ ପ୍ରକାରର ଆମ୍ବ ଉତ୍ପାଦନ ହୁଏ ତା ଭିତରେ ଯୋଉଟା ଆମର ଗାଉଁଲି ସୁଡ଼ି ଆମ୍ବଠୁ ଆରମ୍ଭ କରିକି ଆଲଫାନ୍ସ ପର୍ଯ୍ୟନ୍ତ ଆହୁରି ବର୍ତ୍ତମାନ ଜାପାନିଜ ଆମ୍ବ ବି କୁଆଡେ କେତେ ଜଣ ଚାଷ କରିକି
1: ବହୁତ ରେଟ୍ରେ ବିକ୍ରି ହେଉଛି
0: ତେଣୁ ତାକୁ ବି ଖାଇତେ ମନା କରୁଛି ନା ନା ବେଶୀ ମିଠା ଆମ୍ବ ଖାଉନି ହେଲା କି ତେଣୁ ସ୍ୱାଦିଆ ଫଳ ଏଇ ସମୟ

0: ସୁଆଦିଆ ଫଳ ଏଇ ସମୟ ଅଛି ଯେଟା ଆମର ପ୍ରକୃତି ଦଉଛି, ଯୋଉ ଅଞ୍ଚଳ ଆମ ପାଇଁ ମୁଁ ଯାହା ଭାବେ ଆମ ପାଇଁ ସେଗୁଡା ଯେତିକି ଉପକାରୀ ନୁହେଁ, ଆମ ପାଇଁ ଆମ ବାଡ଼ିରେ ପିଜୁଳି, ଆମ ବାଡ଼ିର ଆମ୍ବ, ଆମ ବାଡ଼ିର ଜାମୁକୁଳି,
1: ପଣସ ବି ଯଦି ବେଶୀ ନ ଖାଇକି କମ ଖାଇବ ଆଉ ହଜମ କରିବାର ଶକ୍ତି ଅଛି, ପଣସ ବି ବହୁତ ଲାଭଦାୟକ ଆମ ଶରୀର ପାଇଁ ବି ବହୁତ ଦରକାର। ସେଠି
0: ପ୍ରତ୍ୟେକ ଫଳର କିଛି କିଛି ଜିନିଷ ଅଛି ଯୋଉଟା କି ଆମ ସ୍ୱାସ୍ଥ୍ୟ ପାଇଁ ବା ଆମ ଦେହ ପାଇଁ ଉପକାରୀ, ଆଉ ଆମର ପ୍ରାଣୀ ସମ୍ପଦ ବା ଜୀବଜନ୍ତୁ ପକ୍ଷୀ ଯେମାନେ ଅଛନ୍ତି ସେମାନେ ବି ତାଙ୍କର ଚଏସ ଅନୁସାରେ ସେମାନେ ଫଳ ସବୁ ଖାଆନ୍ତି। ନାଇକି ଦେଖ ବାଦୁଡ଼ି ଯେମିତି ବା ଆମର ମିଟୁ ଶୁଆ ଜାଗା କହୁଛେ, ଅନ୍ୟାନ୍ୟ ଚଢ଼େଇ କେତେବେଳେ କୁଆ ବା କୋଇଲି କିଏ କିଏ କୋଉ ପ୍ରକାର ଫଳ ସବୁ ଖାଆନ୍ତି ହେଲା, କିଏ ଖଟା ଫଳ ଖାଏ କିଏ ମିଠା ଫଳ ଖାଏ, ଆଉ ସେଇ ଅନୁସାରେ ଆମର ଘର ବାଡ଼ିରେ ଯଦି ଆମେ ପାରିବା ସେମିତି କିଛି ଗଛ ବି ଲଗେଇ ପାରିବା। ବର୍ଷ ସାରା ଦେଖ ସଜନା ଗଛ, ଅମୃତଭଣ୍ଡା, ଏସବୁ ଆମର ପ୍ରାୟ ନୀତିଦିନିଆ ଜିନିଷ।
1: ସଜନା ଶାଗ ବାରମାସୀ ଶାଗକୁ ମାନେ ପ୍ରୋସେସିଂ କରିକି ତାକୁ ମଧ୍ୟ କିଲୋ ରେଟ୍ରେ ବିକ୍ରି ହେଉଛି ଏବଂ ବହୁତ 600 ରେଟ୍ ତାର ବହୁତ ଚାହିଦା। ଆମର ସେଗା ବାଡ଼ି ଘରେ ଭର୍ତ୍ତି ହେଇଛି, ତେଣୁ ସେଗୁଡ଼ାକ ବି ଆମେ ନିଜେ ସିଧାସଳଖ ନିଜେ ଖାଇଲେ ସବୁଦିନ ଖାଇଲେ ବି ଭଲ। ସେଥିରୁ ପୁଣି ଫୁଡ୍ ସାପ୍ଲିମେଣ୍ଟ ଅର୍ଥାତ୍ ପରିପୂରକ ଖାଦ୍ୟ ବି ତିଆରି ହେଉଛି, କ୍ୟାପ୍ସୁଲ ଆକାରରେ ତିଆରି ହେଉଛି, ଦେଖି ବିକ୍ରି ହେଉଛି, ତାକୁ ଡବାରେ ବିକ୍ରି କରିଦେଲେ ଆଜିକାଲି ଲୋକମାନଙ୍କର ଯୋଉ ଫ୍ୟାସନ ହେଲାଣି ପ୍ରାୟ ସେଇଟାକୁ କିଣୁଛନ୍ତି। ତ ଆମର ଅର୍ଥନୀତି ସେୟା ନୁହେଁ, ଆମର ଚଳଣି ବି ସେୟା ନୁହେଁ, ଆମେ ଆମର ଖାନଦାନୀ ଗୋଟେ ଅଲଗା। ଯେ ଯୋଉ ଖାନଦାନୀ କୁହନ୍ତି ସବୁବେଳେ ଖାଲି ଧନୀ ଲୋକ ଘର ଖାନଦାନୀ, ନାଇଁ, ଖାନଦାନୀ ମାନେ ଆମର ଖାଇବା ବଞ୍ଚିବା ସବୁ ଏଇ ଯୋଉ ଜୀବନଶୈଳୀଟାକୁ ନେଇକି ଖାନଦାନୀ କୁହାଯାଏ, କିନ୍ତୁ ତାକୁ ଆମେ ବ୍ୟବହାର କରୁଛେ ଖାନଦାନୀ ଲୋକ ଆଉ ବିରାଟ ବଡ଼ ଧନୀ ଲୋକ। ପ୍ରକୃତରେ ଆମେ ଯଦି ଟିକେ ଚିନ୍ତା କରିବା ତାହେଲେ ଆମର କମ୍ ଖର୍ଚ୍ଚରେ ଆମର ସବୁ ପ୍ରକାର ପୁଷ୍ଟି ସାଧନ ବି ହେଇପାରିବ ଏବଂ ଆମର ଜୀବନଚର୍ଯ୍ୟା ସରଳ ଏବଂ ସହଜ ହେଇପାରିବ,
0: ଆମେ ସୁସ୍ଥ ସବଳ ନିରୋଗ ମଧ୍ୟ ରହିପାରିବା।
1: ହଉ
0: ହଉ ବଡ଼ ଭାଇ, ସମୟ ହେଇଗଲାଣି, ତେବେ ଆର ଥରକୁ ଆଶା କରିବା ଚାଷୀ ଭାଇମାନେ ଆମର ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ସବୁଦିନ ଟିକେ ଟିକେ ମତାମତ ଦେଇକି ଦିଧାଡ଼ି ଲେଖିଲେ ଆମକୁ ମଧ୍ୟ ଟିକେ ଉତ୍ସାହ ଲାଗିବ, କାର୍ଯ୍ୟକ୍ରମରେ ଟିକେ ପରିପୂରକ ହେଇପାରିବ, ବିଭିନ୍ନ ପ୍ରସଙ୍ଗ ବିଭିନ୍ନ କଥା ସବୁ ଆମେ ଚିନ୍ତା କରୁଛୁ, ତା ବିଷୟରେ ଗୁଡାଏ କଥା ଆଲୋଚନା କରିବା ଉତ୍ଥାପନ କରିବା। ଆଉ
1: ତାପରେ ବାରିପଦା ଭଳିଆ ଆକାଶବାଣୀର ଯୋଉ ଭିତ୍ତିଭୂମି ଗୋଟେ ଆମର ସେଟା, ସେ ଭିତ୍ତିଭୂମି ବଞ୍ଚିବା ପାଇଁ ଏବଂ ମାନେ ସୁସ୍ଥତା ତାର ବଜାୟ ରଖିବା ପାଇଁ ଆମର ଆପଣଙ୍କ ସାଙ୍ଗରେ ସମ୍ପର୍କ ଅତୁଟ ରହିବା ଦରକାର। ହଉ, ଆଜିକା କାର୍ଯ୍ୟକ୍ରମକୁ ଏଇଠି ରଖିବା, ରହୁଛୁ, ନମସ୍କାର।
0: ନମସ୍କାର।

0: ଏଇ ସେଦିନ କଥା, ଖବରକାଗଜ ଉପରେ ଆଖି ପକାଉଥିଲେ ପଟ୍ଟନାୟକ ବାବୁ।
1: ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ FM ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଇଶ୍କ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଥୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଇତିହାସ ଚଳଚ୍ଚିତ୍ରର। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ହରିହରନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଲକି କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୁଆଲ। କଥାଚିତ୍ର ଲକି।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ରାଜ କଥାଚିତ୍ରରୁ, କଣ୍ଠ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଲୋଚନା ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ। ଆଲୋଚକ ନୀଳକଣ୍ଠ ମିଶ୍ର। ଆଲୋଚନାଟି ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।
6: ଏଇ ସେଦିନ କଥା, ଖବରକାଗଜ ଉପରେ ଆଖି ପକାଉଥିଲେ ପଟ୍ଟନାୟକ ବାବୁ। ହଠାତ୍ ଗୋଟିଏ ଖବର ଉପରେ ଆଖି ପଡ଼ିବା କ୍ଷଣି ସାମାନ୍ୟ ଚମକି ପଡ଼ିଲେ। ଭାବାନ୍ତର କ'ଣ ଉପୁଜିଲା କେଜାଣି, ପିଉଥିବା ଚା କପ୍ଟିକୁ ଟେବୁଲ ଉପରେ ଥୋଇଦେଇ କିଞ୍ଚିତ ନୈରାଶ୍ୟ ଓ ବିରକ୍ତି ଭାବ ମୁହଁରେ ପ୍ରକାଶ କରି ଚାରିଆଡ଼କୁ ଚାହିଁ ବୁଲିଲେ। ପାକୁଳି କରା ଗୋରୁଙ୍କ ଭଳି ମୁହଁଟା ଆଉ ଥରେ ଖବରକାଗଜରେ ଭିଡ଼ାଇଥାନ୍ତେ, କିନ୍ତୁ ମୋ ଭଳି ଶ୍ରେଣୀକକ୍ଷରେ 4 ଦଶନ୍ଧି ଧରି କାର୍ଯ୍ୟ କରିଥିବା, ପୁଣି ସହରର ବିଭିନ୍ନ ସାହିତ୍ୟ ସଭା ସମିତିରେ ଜଡ଼ିତ ଥିବା ବୁଢ଼ାଟାକୁ ଦେଖି ସେଥିରୁ ସେ ବିରତ ହେଲେ ଏବଂ ପ୍ରଶ୍ନ କଲେ, ଏ ମିଶ୍ର ବାବୁ,

ଏହା ତ ଶୁଣିବାକୁ ପାଉନି, କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ ସୁତ, ସକାଳ କ'ଣ ସଞ୍ଜ କ'ଣ, ଘରେ ତ ସବୁବେଳେ ଟିଭି ଖୋଲା, ସିରିଏଲ ଚାଲିଛି, ପ୍ରତି ଘର ଗୋଟେ ସିନେମା ହଲ୍ କିମ୍ବା ଖେଳ ପଡ଼ିଆ, ସିନେମା ଚାଲିଥିବ ନଚେତ୍ କ୍ରିକେଟ୍ ଖେଳ, ଚାଲିବନି କାହିଁକି, କୋଟିପତି ହେବାକୁ ହେଲେ ସିନେମା ଷ୍ଟାର କି କ୍ରିକେଟ୍ ଖେଳାଳିଟେ ହେବାକୁ ପଡ଼ିବ, ତାଙ୍କ ରୋଜଗାର ତ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତିଙ୍କ ଠାରୁ ଢେର ବେଶୀ, ଏସବୁ ମୂଳରେ ଆଜ୍ଞା ଇଂରାଜୀ, ଓଡ଼ିଆର ଚର୍ଚ୍ଚା କାହିଁ, ଦୂରଦର୍ଶନ ଖୋଲିଲେ ଶୁଣିଲା ହିନ୍ଦୀ କିମ୍ବା ଇଂରାଜୀ, ବଙ୍କା ଓଡ଼ିଆ ଶବ୍ଦ ଗୁଡ଼ାକ ଅନେକଙ୍କ ପାଟିରେ ପଶୁନାହିଁ, ଯେତେ କହିବାକୁ ବସିଲେ ବି ସାକ୍ଷାତକାରରେ ଆପଣ ଦେଖନ୍ତୁ ଇଂରାଜୀ କିଭଳି ବାହାରି ପଡ଼ୁଛି, ପିତାମାତାଏ ଭାବୁଛନ୍ତି ପିଲାର ମୂଳଦୁଆଟା ଧଳା ଇଂରାଜୀ ମାର୍ବଲରେ ଦେଇଦେଲେ ସିଏ ବି ନିଶ୍ଚିନ୍ତ ଏବଂ ପିଲା ବି ନିଶ୍ଚିନ୍ତ, ଦେଶରେ ରହୁ କି ବିଦେଶ ଯାଉ, ଡାକ୍ତର ଇଞ୍ଜିନିୟର ହେଉ କି IAS ଅଫିସର ହେଉ, ସବୁ ଦ୍ୱାର ଖୋଲା, ହେଲେ ଆଜ୍ଞା ସବୁ ପିଲା ଇଂରାଜୀ ଶିକ୍ଷାରେ ପିଛଳ ପାବଛରେ ବେଶୀ ଉପରକୁ ଉଠି ଯାଇପାରୁନାହାନ୍ତି, ଅଧା ବାଟରୁ ପଡ଼ି ହାବୁଡ଼ି ସେଥିରୁ ଥକେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟକୁ ଫେରି ଆସୁଛନ୍ତି, ଏ ଘର ବାହୁଡ଼ା ବେଳେ ଅନେକଙ୍କୁ ଓଡ଼ିଆ ବର୍ଣ୍ଣମାଳା ଅଜଣା, ଏଣୁ ତାଙ୍କର ମାର୍ବଲ ମୂଳଦୁଆ ଉପରେ କଳା ମୁଗୁନି ପଥରର ଓଡ଼ିଆ ମନ୍ଦିରଟା ଭୁଶୁଡ଼ି ପଡ଼ିବା ସ୍ୱାଭାବିକ, ଚକଚକିଆ ପ୍ରାସାଦ ଭଳି ଇଂରାଜୀ ମାଧ୍ୟମ ସ୍କୁଲର ବିଶାଳ ଅଟ୍ଟାଳିକାରୁ ଟାଇଲ ଛପର ଘରକୁ ଓହ୍ଲାଇବା ବଡ଼ ଦୟନୀୟ, ଅଧିକ ଦୟନୀୟ ତାଙ୍କ ପରୀକ୍ଷା ଫଳ, ଅନେକ ପକ୍ଷରେ ଆଜ୍ଞା ଯେଉଁମାନେ ଓଡ଼ିଆ ମାଧ୍ୟମରେ ବିଦ୍ୟାରମ୍ଭ କଲେ ସେମାନଙ୍କ ଉର୍ଦ୍ଧ୍ୱଗତି ବଡ଼ ସହଜ ଓ ସରଳ, ପରୀକ୍ଷାରେ ଫେଲ୍ ହେବା ପ୍ରଶ୍ନ ନାହିଁ, ଇଂରାଜୀ ମାଧ୍ୟମ ସ୍କୁଲକୁ ଯାଉଥିବା ପିଲାଙ୍କ ପଛରେ ପିତାମାତା ଯେଉଁ କୁଚ୍ଛ୍ର ସାଧନା କରନ୍ତି, ଆଣ୍ଠେଇ ହାମ୍ବୁଡ଼ି ରାତ୍ରି ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ନିଜେ ପଢ଼ନ୍ତି ଓ ପଢ଼ାନ୍ତି, ଓଡ଼ିଆ ପିଲାମାନଙ୍କର ତାହା ନାହିଁ, ପିଲାଠାରୁ ତାର ବେଗ ବେଶୀ ଭାରି ହେଲେ ବି ଖର୍ଚ୍ଚ କମ୍, ଶ୍ରମ ମଧ୍ୟ କମ୍, ସାକ୍ଷରତା ପାଇଁ ଆମର ଅଭିଯାନ, ସେଥିରେ ତାକୁ ଚିନ୍ତା କରିବାକୁ ପଡ଼ୁନାହିଁ, ସବୁ ଦାୟିତ୍ୱ ଶିକ୍ଷକଙ୍କର, ଶିକ୍ଷକ କହିଲେ ଠିକା ଶିକ୍ଷକ, ଦରମା ସ୍ୱଳ୍ପ, ଶିକ୍ଷକ ବାମ ହାତଟା ଅନ୍ୟ କୌଣସି ବୃତ୍ତିରେ ନ ରଖିଲେ ପେଟକୁ ଦୁଇ ଓଳି ଦାନା ମିଳିବ ନାହିଁ, ଫାଳେ ସମୟ ଫାଳେ ଶ୍ରମ ବିଦ୍ୟାଳୟରେ ଦେଇ ଅନ୍ୟ ଫାଳକୁ ଅନ୍ୟ ବୃତ୍ତିରେ ରଖିବା ସ୍ୱାଭାବିକ, କେଉଁଠାରେ ପାଞ୍ଚ ଶ୍ରେଣୀକୁ ଜଣେ ଶିକ୍ଷକ, ତାକୁ ମଧ୍ୟ ଶିକ୍ଷାଦାନ ଠାରୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁ ବୁଝିବାକୁ ପଡ଼ିବ, ପ୍ରଥମଟିରେ ନମ୍ବର ଦେବାଟା ତା ହାତର କଥା, କିନ୍ତୁ ମଧ୍ୟାହ୍ନ ଭୋଜନର ହିସାବ କିତାବଟା ଉପରେ ତାର ଚାକିରି ନିର୍ଭର କରେ, ଏଣୁ ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରିବା ଅନେକ ସମୟରେ ସ୍ୱାଭାବିକ, ମାତୃଭାଷାରେ ଯେତେ ଜୟଗାନ କଲେ ବି ଉତ୍ସାହ କାହିଁ, ପ୍ରୋତ୍ସାହନ କାହିଁ, ଶିକ୍ଷକ ବିନା ପଦୋନ୍ନତିରେ ଅନେକ ଅବସର ଗ୍ରହଣ କରନ୍ତି, ତେବେ ସେ ଯାହା ହେଉ, ପରୀକ୍ଷାର ସରଳୀକରଣ ବ୍ୟବସ୍ଥାରେ ପିଲାର ପ୍ରାଥମିକ ସ୍ତରରେ ଅକୃତକାର୍ଯ୍ୟ ହେବାର ପ୍ରଶ୍ନ ନାହିଁ, ଏଣୁ ଏପରି ଅନେକ ପିଲା ଉଚ୍ଚ ବିଦ୍ୟାଳୟକୁ ଆସନ୍ତି ଯେଉଁମାନେ ଓଡ଼ିଆର ଯୁକ୍ତାକ୍ଷରଟିଏ ବି ଜାଣିନଥାନ୍ତି, ପୁନଶ୍ଚ ମେଧା ଅମେଧାର ବାଛି ବିଚାର ନାହିଁ, ଗଙ୍ଗା ଯମୁନାରେ ମିଳିତ ଧାରାଟିଏ, ଏଥିରେ ରୋହି ଭାକୁଡ଼ ସାଙ୍ଗକୁ ମୀନ ଦଣ୍ଡକିରି ବି ବହୁତ, ତାଙ୍କୁ ରୋହି ଭାକୁଡ଼ କରିବା କଷ୍ଟସାଧ୍ୟ, ଶିକ୍ଷକ ବି ଭାବୁଛି ନିଜକୁ ଅସମର୍ଥ, ସ୍ୱଳ୍ପ ବେତନ ଭୋଗୀ ଭୂଗୋଳ ଶିକ୍ଷକ, ଏତେ ବଡ଼ ପୃଥିବୀଟାକୁ ସୂର୍ଯ୍ୟ ଚାରିପଟରେ ଅବା ବୁଲାଇବ କିପରି, ଯଦି ଆପେ ବୁଲୁଛି ବୁଲୁ, ପୁନଶ୍ଚ ମାତୃଭାଷା ବି ଆମର ଢେର ଢେର ଆଗେଇ ଯାଇଛି, ଆଧୁନିକ କବିତାକୁ କବି ଅନେକ ସମୟରେ ନିଜେ ବୁଝିପାରେ ନା, ସେ କବିତା ମଧ୍ୟ ଅନେକ ସମୟରେ ପାଠ୍ୟପୁସ୍ତକ ଭିତରେ ସ୍ଥାନିତ, ବର୍ଣ୍ଣମାଳା ସହିତ ସ୍ୱଳ୍ପ ପରିଚିତ ଥିବା ପିଲାଏ ଆମର ତାକୁ ଭଲ ବୁଝନ୍ତି ଓ ଉତ୍ତର ଦିଅନ୍ତି, ଆପତ୍ତି ବି କରନ୍ତି, ମୁଁ ଠିକ୍ସେ ଲେଖିଥିଲି ସାର୍ ଚାପି ନମ୍ବର ଦେଲେ, ସଂକ୍ଷେପରେ କହିଲେ ଆମର ତ୍ରୁଟି ବିଚ୍ୟୁତି ପ୍ରତ୍ୟେକ ସ୍ତରରେ, ଆମେ ଦେଖା ଶିଖା ଓଡ଼ିଆ, କଲିକତାରେ ଚାରି ମାସ ଚାକିରି କରିବାକୁ ଗଲେ ଫେରି ଆସିଲା ବେଳକୁ ଆମ ପାଟିରେ ଓଡ଼ିଆ ପଶେନି, ସେଠାରେ ପଶିଛି ପାଶ୍ଚାତ୍ୟ ଭାଷା ଓ ସଂସ୍କୃତି, ସଂସ୍କୃତି ନାଁରେ ସବୁ ଅପସଂସ୍କୃତି ଆମେ ମାଖି ନେଇଯାଉଛୁ, ଠାକୁର ପୂଜା ଛାଡ଼ି କୁକୁର ସେବାରେ ବ୍ୟସ୍ତ, ଆମ ଭାଷାଟା ଆମ ଲୋକଙ୍କୁ ଘୃଣା ଲାଗୁଛି, ଏଣୁ ଆଜ୍ଞା ମାତୃଭାଷାରେ କେତେ ଫେଲ୍ ହେଲେ ଦେଖି ଆଶ୍ଚର୍ଯ୍ୟ କାହିଁକି ହେଉଛନ୍ତି, ବରଂ ପଚାରନ୍ତୁ ମାତୃଭାଷାରେ କେତେ ହଜାର ଶୂନ ରଖିଲେ।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତର ଗୀତଟିଏ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆସନ୍ତାକାଲି ଦିନ 10ଟାରେ ଶୁଣିବେ ନାଟକ ମହାନାଟକ, ରଚନା ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ରହିଛି ଆଲୋଚନା, ଆଜିର ମହୌଷଧି କାଲିର ବିଷ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଦିନ ଗୋଟାଏ 20 ମିନିଟ୍ ନାରୀ ମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବଶକ୍ତି ସନ୍ଧ୍ୟା 6:30 ଏଥିରେ ରହିଛି ବିଷୟ, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିନ୍ଦୁ ନିବେଦିତା। କୃଷି ସଂସାର 7:30 ଏଥିରେ ରହିଛି ଆଲୋଚନା, ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି।
1: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଆଶିକିର କେତୋଟି ଗୀତ।

ହିନ୍ଦୀ କଥାଚିତ୍ର ଆଶିକିର କେତୋଟି ଗୀତ ଶୁଣୁଥିଲେ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ।